ଆକାଶବାଣୀ କେନ୍ଦୁଝର ଆମର ଅଗଣିତ ଶ୍ରୋତାବନ୍ଧୁଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆଜି ଗୁରୁବାର 1948 ଶତାବ୍ଦ ଜ୍ୟେଷ୍ଠ ମାସର 28 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 18 ତାରିଖ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 100.1 MHz ଯୋଗେ। ଏହା ସହିତ ନ୍ୟୁଜ୍ ଅନ୍ AIR ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ଆମ ଷ୍ଟୁଡ଼ିଓ ଘଡ଼ିରେ ପ୍ରାତଃ 5:59 ହେବାକୁ ଯାଉଛି।

0: ଏହି ଭକ୍ତିଗୀତ ସହ ଆଜି ପାଇଁ ଏଇଠି ଶେଷ ହୋଇଛି ପ୍ରାତଃ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଆକାଶବାଣୀ କେନ୍ଦୁଝର। ସମୟ ସକାଳ 6:35 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଅନୁଚିନ୍ତା ଓ ପରେ ପରେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।
1: ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ଅସୀମାନନ୍ଦ ସରସ୍ୱତୀ।
2: ଆମ ସଂସ୍କୃତିରେ ବିଭିନ୍ନ ଦେବଦେବୀଙ୍କ ପୂଜାର୍ଚ୍ଚନା କରିବା ଭିତରେ ଆମେ ଜୀବନଧାରାକୁ ଦୃଷ୍ଟି ଦେବା ଉଚିତ। ସତରେ ଏହି ଯେଉଁ ଓଷା ବ୍ରତ ପର୍ବପର୍ବାଣି ପାଳନ କରୁଛେ, ଏହା ପଛରେ ଲୁଚି ରହିଥିବା ଗୂଢ଼ ରହସ୍ୟଟି କ'ଣ? ବାସ୍ତବରେ ଆମର ପ୍ରତିଟି ପର୍ବପର୍ବାଣି ଆମକୁ କିଛି ନା କିଛି ସନ୍ଦେଶ ଦେଇଥାଏ। ସେଗୁଡ଼ିକୁ ମାନି ଚଳିପାରିଲେ ପାରିବାରିକ ଜୀବନ ଆନନ୍ଦମୟ ହେବା ସହିତ ବ୍ୟକ୍ତିଗତ ଜୀବନରେ ଶାନ୍ତି ମିଳିଥାଏ। ଟିକିଏ ଶାନ୍ତି ଲାଭ କରିବା ହେଉଛି ପର୍ବ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପର୍ବ ପାଳନ ପଛରେ ଆମର ଧର୍ମୀୟ ଭାବଧାରା ଯେତିକି ଥାଉନା କାହିଁକି, ତା ପଛରେ ଲୁଚି ରହିଛି ସମାଜ ସଂସ୍କାର। ବିଭିନ୍ନ ଦେବଦେବୀଙ୍କ ପୀଠରେ ପାଳିତ ହୁଏ ବହୁ ପର୍ବ ଉତ୍ସବ। ସେହିପରି ଜଗତର ପିତା ଶଙ୍କର ଏବଂ ଜଗତର ମାତା ଭବାନୀଙ୍କର ବିବାହ ଉତ୍ସବ ପାଳିତ ହୁଏ ଶୀତଳଷଷ୍ଠୀରେ। ଭଗବାନଙ୍କର ଏହି ବିବାହ ଉତ୍ସବକୁ ଆଦର ଓ ଆଡ଼ମ୍ବର ସହିତ ପାଳନ କରନ୍ତି। ପୌରାଣିକ କାହାଣୀ ସହିତ ଦାର୍ଶନିକ କଥାଟି ଏହାରି ପଛରେ ଲୁଚି ରହିଛି। ପାର୍ବତୀ ପୂର୍ବ ଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କର ନାମ ଥିଲା ସତୀ। ସତୀଙ୍କର ସ୍ୱାମୀ ମଧ୍ୟ ଥିଲେ ଦେବଦେବ ମହାଦେବ। ପତ୍ନୀ ଭାବରେ ସତୀ ଦେବଦେବ ମହାଦେବଙ୍କର କଥା ମାନିଲେ ନାହିଁ, ଫଳରେ ତାଙ୍କୁ ପ୍ରାୟଶ୍ଚିତ ସ୍ୱରୂପ ଆଉ ଗୋଟିଏ ଜନ୍ମ ନେବାକୁ ପଡ଼ିଲା। ପରଜନ୍ମରେ ପର୍ବତରାଜ ହିମାଳୟ ଏବଂ ପତ୍ନୀ ମେନାଙ୍କ କନ୍ୟା ରୂପରେ ମା' ପାର୍ବତୀ ଅବତୀର୍ଣ୍ଣ ହେଲେ। ସମୟକ୍ରମେ ଦେବର୍ଷି ନାରଦ ହିମାଳୟଙ୍କ ଗୃହକୁ ଆସିଲେ। ପାର୍ବତୀଙ୍କର ହସ୍ତରେଖାରୁ ଜଣାଗଲା ଯେ ଏହି କନ୍ୟା ଶଙ୍କରକୁ ହିଁ ବିବାହ କରିବ। ଏଥିନିମିତ୍ତ ତପସ୍ୟାର ଆବଶ୍ୟକତା ରହିଛି। ତେଣୁ ପାର୍ବତୀ ଦୀର୍ଘ ଦିନ ଧରି ତପସ୍ୟା କଲେ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ। ଭଗବାନ ଶିବ କିନ୍ତୁ ରାଜି ନଥିଲେ ପୁନର୍ବିବାହ କରିବା ପାଇଁ। ଅପରପକ୍ଷରେ ତାରକା

0: ନାମକ ଅସୁର ଦେବତାମାନଙ୍କୁ ତାଡ଼ନା ଦେଲା। ଭଗବାନ ବିଷ୍ଣୁ କହିଲେ, ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ଦ୍ୱାରା ହିଁ ତାରକାର ବିନାଶ ହେବ। ଅପରପକ୍ଷରେ ପାର୍ବତୀଙ୍କ ତପସ୍ୟାରେ ଶିବ ସନ୍ତୁଷ୍ଟ ହେଲେ। ତାପରେ ବିବାହ ଉତ୍ସବର ଆୟୋଜନ କରାଗଲା। ପାର୍ବତୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ କନ୍ୟା ଥିଲେ, ତାଙ୍କ ନାମ ଥିଲା ସତୀ। ଶଙ୍କର ଭଗବାନଙ୍କର ପତ୍ନୀ ରୂପରେ ସତୀ ସେତେବେଳେ ପିତା ଦକ୍ଷ ପ୍ରଜାପତିଙ୍କ ବଡ଼ପଣକୁ ନେଇ ଅହଙ୍କାରୀ ଥିଲେ, ତେଣୁ ସେ ଶିବଙ୍କର ପ୍ରତିଟି କଥାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସ୍ୱାମୀକୁ ଯେତେବେଳେ ସ୍ତ୍ରୀ ଅବଜ୍ଞା ଓ ଅବମାନନା କରେ, ସେତେବେଳେ ପାରିବାରିକ ଜୀବନ ଭୁଶୁଡ଼ି ପଡ଼େ, ଯାହା ଆଜିର ସମାଜରେ ଅନେକ ପରିବାରରେ ଦେଖାଯାଉଛି। ସ୍ତ୍ରୀଟିଏ ସ୍ୱାମୀକୁ ଆୟତ୍ତରେ ରଖି ପରିବାରକୁ ଚଳାଇବା ପାଇଁ ଚେଷ୍ଟା କଲାବେଳେ ଉପଯୁକ୍ତ ପରିଚାଳନା ଅଭାବ ହେତୁ ପରିବାର ଭୁଶୁଡ଼ି ପଡ଼ୁଛି। ପରବର୍ତ୍ତୀ ଜନ୍ମରେ ସତୀ ପାର୍ବତୀ ରୂପରେ ଜନ୍ମ ନେଲେ। ହେଲେ ଶଙ୍କରଙ୍କୁ ବିବାହ କରିବା ପାଇଁ ଇଚ୍ଛା କଲେ ମଧ୍ୟ ଶଙ୍କର ଭଗବାନ ପୂର୍ବର କଥାକୁ ମନେ ପକାଇ ବିବାହ ପାଇଁ ରାଜି ହେଲେ ନାହିଁ। ଦେବତାମାନଙ୍କ ଅନୁରୋଧ ଏବଂ ପାର୍ବତୀଙ୍କର କଠୋର ତପସ୍ୟା ଫଳରେ ବିବାହ କରିବାକୁ ରାଜି ହେଲେ ଭଗବାନ ଶଙ୍କର। ଯଥାରୀତି ବିବାହ ସମ୍ପନ୍ନ ହେଲା। ଶଙ୍କର ଭଗବାନ ବିବାହ ସମୟରେ ହିମାଳୟଙ୍କ ଠାରୁ କୌଣସି ଯୌତୁକ ଆଣିନଥିଲେ, ଫଳରେ ପାର୍ବତୀ ଏଥର ସ୍ୱାମୀକୁ ଆଉ ଅବମାନନା କରିବାକୁ ସାହସ କରିନଥିଲେ। ଆଜିର ସମାଜରେ ସାଧାରଣତଃ ଦେଖାଯାଏ, ଯେଉଁ ବୋହୁଟି ଯେତେ ଅଧିକ ଯୌତୁକ ଆଣିଥାଏ, ସେହିପରି ଅହଙ୍କାର ବଶତଃ ଶାଶୁଘରେ କାହା ସହିତ ଖାପ ଖୁଆଇ ଚଳିପାରେ ନାହିଁ, ବୋହୁଟି ପିତ୍ରାଳୟକୁ ଆଶ୍ରୟ କରି ଖୁବ୍ ଉଦ୍ଧତ ହୋଇପଡ଼େ। ଶଙ୍କର ଭଗବାନଙ୍କର ବିବାହ ପରେ ପାର୍ବତୀଙ୍କର ଦୁଇ ପୁତ୍ର ହେଲେ, ଗଣେଶ ଓ କାର୍ତ୍ତିକ। ଗଣେଶ ବୁଦ୍ଧିମାନ ଓ କାର୍ତ୍ତିକେଶ୍ୱର ଖୁବ୍ ବୀର ଓ ପରାକ୍ରମୀ। ସେହିପରି ଆମ ପରିବାରରେ ଯଦି ଦୁଇ ସନ୍ତାନଙ୍କ ମଧ୍ୟରୁ ଜଣେ ସାହସୀ ଓ ଜଣେ ବୁଦ୍ଧିମାନ ହୋଇପାରନ୍ତା, ତେବେ ଶିବଙ୍କ ପରିବାର ପରି ଆମ ପରିବାରର ଶାନ୍ତି ପ୍ରତିଷ୍ଠିତ ହୋଇପାରନ୍ତା। ପୁନଶ୍ଚ ଶଙ୍କର ଭଗବାନଙ୍କ ପରିବାରରେ ଶତ୍ରୁମିତ୍ର ଭାବ ନଥିଲା, ଫଳରେ ଜଗତ ତାଙ୍କ ପରିବାରକୁ ପୂଜା କରେ। କାହାରି ସହିତ କାହାରି ଶତ୍ରୁଭାବ ନଥିଲା। ଗଣେଶଙ୍କର ବାହନ ମୂଷା କେବେ ହେଲେ ଶଙ୍କର ଭଗବାନଙ୍କ ଗଳାର ସାପକୁ ଡରି ପଳାଏ ନାହିଁ। କାର୍ତ୍ତିକେଶ୍ୱରଙ୍କର ମୟୂର କେବେ ହେଲେ ସର୍ପକୁ କ୍ରୂରଦୃଷ୍ଟି ନିକ୍ଷେପ କରେ ନାହିଁ। ପାର୍ବତୀଙ୍କ ବାହନ ସିଂହ କେବେ ହେଲେ ଶିବଙ୍କ ବାସୁଆ ବଳଦକୁ ଖାଦକ ଦୃଷ୍ଟି ଦେଖେ ନାହିଁ। ଶିବଙ୍କ ପରିବାରରେ ପ୍ରତ୍ୟେକ ବାହନ ପରସ୍ପର ଖାଦ୍ୟ ଖାଦକ ସମ୍ପର୍କରେ ବନ୍ଧା ହେଲେ ହେଁ କେହି କେବେ ହେଲେ କାହାରିକୁ ଶତ୍ରୁ ଦୃଷ୍ଟିରେ ଦେଖନ୍ତି ନାହିଁ। ଶିବଙ୍କ ପରିବାରରେ ପଶୁମାନଙ୍କ ଭିତରେ ତ ହିଂସାଭାବ ନଥିଲା, ହେଲେ ଆମେ ମଣିଷ ହୋଇ ମଧ୍ୟ ଆମ ପରିବାରରେ ପରସ୍ପର ସହିତ ଭଲରେ ଚଳିପାରୁନାହେଁ। ଶିବ ବିବାହ ଉତ୍ସବ ଆମ ରାଜ୍ୟରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି। ଏହି କାର୍ଯ୍ୟକ୍ରମରେ ଯଦି ଆମ ଜୀବନଧାରା ସଜାଡ଼ି ହୋଇଯିବ, ତେବେ ବାସ୍ତବରେ ଆମ ଉତ୍ସବ ପାଳନର ସାର୍ଥକତା ରହିବ।
1: ଅନୁଚିନ୍ତା ଉପସ୍ଥାପନା କରିଥିଲେ ଅସୀମାନନ୍ଦ ସରସ୍ୱତୀ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 70ତମ ଭାଗ।

ବିଦୁର ଆଉ ଉଦ୍ଧବ ଉଭୟ କୃଷ୍ଣ କଥାରେ ମହାନନ୍ଦ ଲାଭ କଲେ। ତାପରେ ଉଦ୍ଧବ ବଦ୍ରିକାଶ୍ରମକୁ ଗଲେ। ଶ୍ରୀକୃଷ୍ଣ ମର୍ତ୍ତଲୀଳା ଶେଷ ପୂର୍ବରୁ ବ୍ରହ୍ମଜ୍ଞାନ ମୈତ୍ରେୟ ମୁନିଙ୍କୁ ଦେଇଥିଲେ। ଉଦ୍ଧବଙ୍କ ଉପଦେଶ କ୍ରମେ ବିଦୁର ଗଙ୍ଗାତୀରରେ ମୈତ୍ରେୟ ମୁନିଙ୍କୁ ଭେଟିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତର 70ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମପ୍ରକାଶ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମଧୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି।

ଆଜି ସକାଳ 7:25ରେ ପ୍ରଚାର କରିବୁ ଭକ୍ତି ଗୀତଟି। ପରେ ପରେ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ରହିଛି ପାଥୁଡ଼ି ସମ୍ପ୍ରଦାୟର ଗୀତ। ପରିବେଷଣ କରିବେ କମଳା ନାୟକ ଏବଂ ସାଥୀ। ସକାଳ 7:30ରେ ସକାଳ 8:30ରେ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ଆଜି ପୂର୍ବାହ୍ନ 9:00ରେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳାରେ 12 ବର୍ଷରେ କେନ୍ଦ୍ର ସରକାର। ଆଜି ପୂର୍ବାହ୍ନ 9:35ରେ ଶୁଣିପାରିବେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବାର କାର୍ଯ୍ୟକ୍ରମ। ପୂର୍ବାହ୍ନ 10:00ରେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ପୁଣି ଥରେ ଜଣାଇବୁ। ପରେ ପରେ ପୂର୍ବାହ୍ନ 10:02ରେ ଗୀତାଞ୍ଜଳି କଥା ଓ ଗୀତର ଅଞ୍ଜଳି। ଏହାପରେ ରହିଛି NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1309ତମ ଅଧ୍ୟାୟ। ଆଜି ଦିନ 1:20ରେ ମହିଳାମାନଙ୍କ ନିମନ୍ତେ କାର୍ଯ୍ୟକ୍ରମ ବସୁନ୍ଧରା। ଏଥିରେ ଅନ୍ୟ ପ୍ରସଙ୍ଗ ସହ ମୁଖ୍ୟ ପ୍ରସଙ୍ଗରେ ରହିଛି ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା। ଏ ସମ୍ପର୍କରେ ଏକ ସାକ୍ଷାତକାର ଭିତ୍ତିକ ଆଲୋଚନା ରହିଛି ଯୋଗ ଶିକ୍ଷକ କ୍ଷୀରୋଦ ଘଡ଼େଇଙ୍କ ସହ। ଆଜି ସନ୍ଧ୍ୟା 5:00ରେ ସଙ୍ଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନୁ। ପରେ ପରେ ଯୁବବାଣୀ ଯୁବଶ୍ରୋତାଙ୍କ ଲାଗି କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 5:30ରେ। ସନ୍ଧ୍ୟା 6:00ରେ କାର୍ଯ୍ୟକ୍ରମର ସୂଚନା ପୁନଃ ଜଣାଇବୁ। 6:02ରେ ବାଥୁଳି ସମ୍ପ୍ରଦାୟର ଗୀତ ଶୁଣିପାରିବେ ବନସୁରଭି କାର୍ଯ୍ୟକ୍ରମରେ। ପରିବେଷଣ କରିବେ ଝାଡ଼େଶ୍ୱର ନାୟକ ଓ ସାଥୀ। ଆଜି ସନ୍ଧ୍ୟା 6:10ରେ ରାମଚରିତ ମାନସ ଏବଂ 6:30ରେ ରାଜ୍ୟସ୍ତରୀୟ ପ୍ରସାରଣରେ ଶୁଣିପାରିବେ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି ରାତି 7:00ରେ ଶୁଣିପାରିବେ ଓଡ଼ିଆ ଆଲବମ୍ ଗୀତ। 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ DMF। ରାତି 8:00ରେ ଶୁଣିପାରିବେ ଦେଶାତ୍ମବୋଧକ ଗୀତ ଏବଂ 8:15ରେ ଶୁଣିପାରିବେ ଆଳାପ କାର୍ଯ୍ୟକ୍ରମ। ଆଜି ରାତି 10:00ରେ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳାରେ 12 ବର୍ଷରେ କେନ୍ଦ୍ର ସରକାର। ଏହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ ସିନେ ତରଙ୍ଗ

ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆଜି ରାତି 10:35। ଏହି ଥିଲା ଶ୍ରୋତାବନ୍ଧୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆକାଶବାଣୀ କେନ୍ଦୁଝର, ସମୟ ସକାଳ 7:03 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ରାଜ୍ୟରେ ସୌରଚାଳିତ ପମ୍ପର ଅଧିକରୁ ଅଧିକ ବ୍ୟବହାର କରିବା ନେଇ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଗୁରୁତ୍ୱାରୋପ କରିଛନ୍ତି। ସୌରଚାଳିତ ଜଳସେଚନ ପମ୍ପର ବ୍ୟବହାର ଦ୍ୱାରା କୃଷକମାନଙ୍କର ଖର୍ଚ୍ଚ ହ୍ରାସ ପାଇବା ସହିତ ଆୟ ବୃଦ୍ଧି ହୋଇପାରିବ ଏବଂ ନବୀକରଣ ଶକ୍ତି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ରାଜ୍ୟପାଳ କହିଛନ୍ତି। ଭୁବନେଶ୍ୱରଠାରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ସମୟରେ ପିଏମ୍ କୁସୁମ ଯୋଜନାକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ବ୍ୟାପକ ସଚେତନତା ଓ ରଣନୀତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6 ପୂର୍ବାହ୍ନ 11 ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହର ଓ ଉପକଣ୍ଠରେ ଥିବା ସମସ୍ତ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ରାଜ୍ୟ ସରକାର ବିକଶିତ ଭାରତ ଗ୍ରାମୀଣ ରୋଜଗାର ଓ ଆଜୀବିକା ମିଶନ ବିଭିଜି ରାମଜୀକୁ ଲାଗୁ କରିବେ। ଗ୍ରାମାଞ୍ଚଳର ଲୋକମାନଙ୍କୁ ଏହି ଯୋଜନା ଅଧୀନରେ 125 ଦିନର ନିଶ୍ଚିତ ଶ୍ରମଭିତ୍ତିକ ରୋଜଗାର ସରକାର ଯୋଗାଇଦେବେ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏ ଯୋଜନା ଅଧୀନରେ ମୁଖ୍ୟତଃ ଭାବେ ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମିର ମୌଳିକ ସୁବିଧା ଓ ଉନ୍ନତି, ଜୀବିକା ସମ୍ପର୍କିତ ଭିତ୍ତିଭୂମି ଆଦି କାର୍ଯ୍ୟକୁ ଅଗ୍ରାଧିକାର ମିଳିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। କେନ୍ଦ୍ର ସରକାରଙ୍କ 12 ଓ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡ଼ିଶା ସାରା ସମ୍ପର୍କିତ ଜନସମ୍ପର୍କ ଏବଂ ନାଗରିକ ସହଭାଗିତା ସାମ୍ବାଦିକ ସମ୍ମିଳନୀରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମ୍ମତ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବରଗଡ଼ଠାରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା ଓ ସଫଳତା ସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକରେ ସରକାରଙ୍କର ବିକାଶଧାରା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସରକାରଙ୍କ

0: ଉପଲବ୍ଧି ନେଇ ଆଲୋଚନା କରିଥିଲେ। ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଅନୁଷ୍ଠିତ ସମ୍ମିଳନୀରେ ବିଧାୟକ ଗୁରୁଶଙ୍କର ମାଝୀ ସରକାରଙ୍କ ଉପଲବ୍ଧି ଓ ବିକାଶଧାରା ସମ୍ପର୍କରେ ଅବଗତ କରାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡେନ୍ଠାରେ ଜିଲ୍ଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋମ୍ ସିଂ ମାଝୀ ବିକଶିତ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସରକାରଙ୍କର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ସବୁଜ ଜଳବାୟୁ ପାଣ୍ଠିର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଗସ୍ତ କରି ଭାରତୀୟ ଉପକୂଳ ଅଧିବାସୀଙ୍କ ଜଳବାୟୁ ସହନଶୀଳତା ଅଭିବୃଦ୍ଧି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଚିଲିକା ଉପକୂଳ ଓ ବାହୁଦା ଉପକୂଳରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିବା ସହିତ ସେଠାରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷିତ ପରିବେଶର ଆକଳନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଏହି ପ୍ରକଳ୍ପ 4 ବ୍ଲକର 40 ଗ୍ରାମ ପଞ୍ଚାୟତର 191 ଗ୍ରାମରେ କାର୍ଯ୍ୟକାରୀ ହେଉଛି। ସରକାରଙ୍କର ଏହି ଯୋଜନା ଦ୍ୱାରା ଏହି ଅଞ୍ଚଳର 50,000 ପରିବାର ଉପକୃତ ହେଉଥିବା ନେଇ ଆମ ସମ୍ବାଦଦାତା ଜଣାଇଛନ୍ତି। ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିକାଶର ଧାରା ଓ ଓଡ଼ିଶା ସାରା ସମ୍ପର୍କିତ ସାମାଜିକ ଗଣମାଧ୍ୟମରେ ଅଧିକ ଲୋକପ୍ରିୟତା ହାସଲ କରିଥିବା ଇନ୍ଫ୍ଲୁଏନ୍ସର ଓ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବିଧାୟକ ଅମର ନାୟକ, ହିମାଂଶୁ ଶେଖର ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାର ଐତିହ୍ୟ ଏବଂ ବିକାଶ ଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପୁରୀ ରେଳ ଷ୍ଟେସନରେ ଚାଲିଥିବା ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ ଓ ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ଆଜି ପୁରୀ ବଡ଼ବିଲ୍ ଏକ୍ସପ୍ରେସ୍ ଓ ଆସନ୍ତାକାଲି ପାଇଁ ବଡ଼ବିଲ୍ ପୁରୀ ଏକ୍ସପ୍ରେସ୍କୁ ବାତିଲ କରାଯାଇଛି। ପୁରୀ ପାରାଦୀପ ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍କୁ ଆଜି ଓ ଆସନ୍ତାକାଲି ପାଇଁ ବାତିଲ କରାଯାଇଛି। ଅନୁଗୁଳ ପୁରୀ ମେମୋ ଟ୍ରେନ୍ ଆଜି ଓ ଆସନ୍ତାକାଲି ପୁରୀ ବଦଳରେ ଖୋର୍ଦ୍ଧାଠାରୁ ଯିବା ଆସିବା କରିବ। ଏହା ବ୍ୟତୀତ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ୍, ପୁରୀ ହାତିଆ ତପସ୍ୱିନୀ ଏକ୍ସପ୍ରେସ୍, ପୁରୁଷୋତ୍ତମ ଏକ୍ସପ୍ରେସ୍, ଉତ୍କଳ ଏକ୍ସପ୍ରେସ୍ ଆଦି ଟ୍ରେନ୍ଗୁଡ଼ିକରେ ସାମୟିକ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା। ଆଲର୍ଜି ଜନିତ ଚର୍ମ ରୋଗ ଆଲୋଚନା କରିଛନ୍ତି ଡାକ୍ତର ଶଙ୍କର୍ଷଣ ମିଶ୍ର।
2: ସୁସ୍ଥ ଶରୀର କୌଣସି ଜୀବାଣୁ, କୀଟାଣୁ, ଭୂତାଣୁ ଦ୍ୱାରା ସଂକ୍ରମିତ ନ ହୋଇ ହଠାତ୍ ଅସୁସ୍ଥତା ଅନୁଭବ କରିବା ବେଳେ ଅନେକ ଅସୁବିଧା ହୋଇଥାଏ। ଏହା କେବେ କେବେ ଦେଖାଦିଏ। କିଛି ଖାଦ୍ୟ ଖାଇ ବାହ୍ୟ ପରିବେଶ ସହିତ ସମ୍ପର୍କରେ ଆସି କୌଣସି ବ୍ୟବହାର କରୁଥିବା ଦ୍ରବ୍ୟ ଦ୍ୱାରା ଶରୀରରେ ବିରୋଧାଭାସ ପ୍ରକାଶିତ ହୋଇ ଅସୁସ୍ଥତା ଅନୁଭବ କରିବା ଅବସ୍ଥାକୁ ଆଲର୍ଜିକ୍ କୁହାଯାଏ। ସମ୍ପୃକ୍ତ ଖାଦ୍ୟ ପଦାର୍ଥ, ପରିବେଶ ସବୁ ବ୍ୟକ୍ତିର ଶରୀରରେ ବିରୋଧାଭାସ କରେ ନାହିଁ। ଏହି ଅବସ୍ଥା କାହାକୁ ହୁଏ, କାହାର ହୁଏ ନାହିଁ। ଅର୍ଥାତ୍ ଅଣ୍ଡା ଖାଇବା ଦ୍ୱାରା ମୁଣ୍ଡ କେଶ ରଙ୍ଗ କରି କୌଣସି ଔଷଧ ଖାଇବା ପରେ ଅସୁସ୍ଥତା ଦେଖାଯାଏ। ଏହା କାହାର ହୋଇଥାଏ, କାହାର ହୋଇନଥାଏ। ଯେଉଁ ବ୍ୟକ୍ତି ନିର୍ଦ୍ଦିଷ୍ଟ ଖାଦ୍ୟଦ୍ରବ୍ୟ ପରିବେଶରେ ଅସୁସ୍ଥତା ଅନୁଭବ କରିଥାଏ ତାହାକୁ ଜାଣି ଆଜୀବନ ଛାଡ଼ିବାକୁ ହୁଏ। ଆଲର୍ଜି ଏକ ରୋଗ ନୁହେଁ, ଏହା ଶରୀର ପ୍ରତି ନିର୍ଦ୍ଦିଷ୍ଟ କାରଣକୁ ନେଇ ବିରୋଧାଭାବ ପ୍ରକାଶ ମାତ୍ର। ଆଲର୍ଜି ସଂକ୍ରାମକ ହୋଇ ଏକ ବ୍ୟକ୍ତିଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମିତ ହୁଏ ନାହିଁ। ଆଲର୍ଜି ଲକ୍ଷଣ ସମୟ ସମୟରେ ଶରୀରରେ ଅତି ଜଟିଳ ଅସୁବିଧା କରିଥାଏ। ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀରେ ଅନ୍ତରାୟ ସୃଷ୍ଟି କରେ। କେତେକ ସମୟରେ ଅନ୍ୟ ରୋଗ ସଂକ୍ରମିତ କରାଇ ବହୁ ଅସୁବିଧା ମଧ୍ୟ କରେ। କୁଣ୍ଡେଇ ହୋଇ ଚର୍ମ ଲାଲ ହୋଇ ଫୁଲିଯିବା, ଯନ୍ତ୍ରଣା ଥାଇ ଉକେଇ ଏବଂ ବାନ୍ତି ହେବା, ଉକେଇ ସହିତ ଅଧକପାଳି ବ୍ୟଥା କିମ୍ବା ପୁରା ମୁଣ୍ଡବ୍ୟଥା ହେବା ଏହି ରୋଗର ଲକ୍ଷଣ। ଶ୍ୱାସକ୍ରିୟାରେ ଶ୍ୱାସ ପରି ଲକ୍ଷଣ ମଧ୍ୟ ଦେଖାଦିଏ। ଆଲର୍ଜି ଅବସ୍ଥା କେତେ ପ୍ରକାର? ଖାଦ୍ୟ, କେତେ ପ୍ରକାର ରଙ୍ଗ, କେଶ କଳା କରିବା ରଙ୍ଗ, କେତେକ ଅବସ୍ଥାରେ ଗନ୍ଧ, ଧୂଳି କଣା ଆଦିରୁ ହୋଇଥାଏ। ଏହି ଆଲର୍ଜି ଅବସ୍ଥା ସବୁ କ୍ଷେତ୍ରରେ ସମସ୍ତଙ୍କର ସମାନ ହୁଏ ନାହିଁ, କାହାର ହୁଏ, କାହାର ହୁଏ ନାହିଁ। ସମସ୍ତଙ୍କର ସମାନ ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ। ପ୍ରାୟତଃ ଚର୍ମ ଉପରେ ଅଧିକ ପ୍ରଭାବ ଦେଖାଦେଇଥାଏ। ଚର୍ମ ଉପରେ ଅଜ୍ଞାବାତ ବା ଅଟିକରିଆ ପରି ଫୁଲି ଲାଲ ଦେଖାଯାଏ। ଅନେକ କ୍ଷେତ୍ରରେ ଘିମିରି ପରି ହୋଇ ପରେ ଘା ହୁଏ, ଲସା ବାହାରିଥାଏ, ବ୍ୟଥା ଏବଂ ଦରଜ ରହେ। ହୋମିଓପାଥିକ ଚିକିତ୍ସାରେ ଆଲର୍ଜିର ପ୍ରଥମ ଏବଂ ମୁଖ୍ୟ ଔଷଧ ହେଉଛି ଟ୍ୟୁବରକୁଲିନମ୍ ଏବଂ ସଲଫର। ଦୁଧ ଏବଂ ଦୁଗ୍ଧଜାତ ଖାଦ୍ୟ, ଅଣ୍ଡା, ପ୍ରାଣିଜ ଖାଦ୍ୟ, ମାଛ ମାଂସ ଆଦି ବ୍ୟବହାରରେ ହେଉଥିବା ଆଲର୍ଜି ଲକ୍ଷଣରେ ଏହା ପ୍ରୟୋଗ ହୁଏ। ଗହମଜାତ ଖାଦ୍ୟ ବ୍ୟବହାର କରି ଚର୍ମ ଆଲର୍ଜି ହେଲେ ସୁରିନମ୍ ଦିଆଯାଇଥାଏ। ଷ୍ଟ୍ରବେରୀ ବ୍ୟବହାରରେ ଚର୍ମ ଅଜ୍ଞାବାତ ପରି ଫୁଲିଗଲେ ଫାର୍ଗାରିଆ ଭେସ୍କା ଦିଆଯାଏ। ଚିନି ଗୁଡ଼ ଖାଇ ଆଲର୍ଜିରେ ସାଚୁରିୟମ୍ ଅଫ୍ ପ୍ରୟୋଗ ହୋଇଥାଏ। ଅଣ୍ଡା ଦ୍ୱାରା ହେଉଥିବା ଆଲର୍ଜିରେ ଫେରମେଟ୍ ଦିଆଯାଇଥାଏ। କେଶରଙ୍ଗ ଦ୍ୱାରା ହୋଇଥିବା ଚର୍ମ ଆଲର୍ଜିରେ ସଲଫର ପ୍ରୟୋଗ ହୁଏ। ଆର୍ଜେଣ୍ଟମ୍ ନାଇଟ୍ରମକମ୍ ଔଷଧକୁ ଅନେକ ଚର୍ମ ଆଲର୍ଜିରେ ବ୍ୟବହାର କରାଯାଇଥାଏ। ଚର୍ମର ଆଲର୍ଜି ଲକ୍ଷଣ ତାପ ବା ଗରମରୁ ଅଧିକ ହେଲେ ଏପିସ୍ମେଲ୍ ପ୍ରୟୋଗ ହୁଏ। ଥଣ୍ଡା ଲାଗି ଅଧିକ ହେଲେ ଆର୍ସେନିକ୍ ଆଲ୍ବା ଦିଆଯାଇଥାଏ। ଆଣ୍ଟିବାୟୋଟିକ୍ସ ଔଷଧ ଖାଇ ଆଲର୍ଜି ହେଲେ ସଲଫର ପ୍ରୟୋଗ ହୋଇଥାଏ। ମଦ୍ୟ ଆଦି ନିଶା ପାନୀୟ ବ୍ୟବହାରରେ ଚର୍ମ ଆଲର୍ଜି ହେଲେ କୋଲୋଟ୍ରମ୍ ବ୍ୟବହାର କରିବ। ସନ୍ତସନ୍ତିଆ ସ୍ଥାନରେ ବାସ କରି ଚର୍ମ ଆଲର୍ଜି ହେଲେ ଡାଲକାମରା ବ୍ୟବହାର କରିବ। ଏତତ୍ ବ୍ୟତୀତ ଲକ୍ଷଣ ଦେଖି ଇଟିକା ୟୁରେନ୍ସା, ପେଟ୍ରୋସେଲିନମ୍, ଆଲିୟମ୍ ସିପା, ନେଟ୍ରମିଓର 6x, ନେଟ୍ରମ୍ ସଲ୍ଫ 6x, ନେଟ୍ରମ୍ଫସ୍ 6 ଆଦି ବ୍ୟବହାର କରାଯାଇଥାଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା ଆଲର୍ଜି ଜନିତ ଚର୍ମରୋଗ। ଆଲୋଚନା କରିଥିଲେ ଡାକ୍ତର ଶଙ୍କର୍ଷଣ ମିଶ୍ରା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ନିରାପଦ, ସମାବେଶୀ ଓ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଭିବାଟେକ୍ 2026 ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଳବାୟୁ ସଙ୍କଟ, ବିବାଦ ଓ ଅର୍ଥାଭାବ ହେତୁ ବିଶ୍ୱର 13 ସ୍ଥାନରେ କ୍ଷୁଧା ବୃଦ୍ଧି ପାଇବା ନେଇ ଜାତିସଂଘର ରିପୋର୍ଟ, ଏବଂ 3 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ଏକଦିବସୀୟ ମ୍ୟାଚ୍ରେ 170 ରନ୍ରେ ଆଫଗାନିସ୍ତାନକୁ ପରାସ୍ତ କଲା ଭାରତ। ICC ମହିଳା T20 ବିଶ୍ୱକପ୍ର ଗ୍ରୁପ୍ ଏ ମ୍ୟାଚ୍ରେ ନେଦରଲ୍ୟାଣ୍ଡସ୍କୁ 95 ରନ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 5 ଦିନିଆ ମଧ୍ୟପ୍ରଦେଶ ଓ ଓଡ଼ିଶା ଗସ୍ତ ଆରମ୍ଭ କରିବେ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର ବେତୁଲଠାରେ ଆଧ୍ୟାତ୍ମିକ ଜାଗରଣ ମାଧ୍ୟମରେ ଆଦିବାସୀ ସମାଜର ସଶକ୍ତିକରଣ ଉପରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓମକାରେଶ୍ୱରରେ ଆନ୍ତର୍ଜାତିକ ସିକିଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିରର ଉଦ୍ଘାଟନ କରିବା ସହ ଓଡ଼ିଶାର ରାଇରଙ୍ଗପୁରସ୍ଥିତ କୁସୁମୀ ବ୍ଲକ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ଏକ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପକୁ ଉତ୍ସର୍ଗ କରିବେ। ଶନିବାର ଦିନ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀ ଓ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିବେ। ସେହିଦିନ ଏକ କାର୍ଯ୍ୟକ୍ରମରେ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯୋଗଦେବେ। 21 ତାରିଖରେ ମଧ୍ୟପ୍ରଦେଶର ଜବଲପୁରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହିଦିନ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର, ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତ୍ରିମ ବୁଦ୍ଧିମତାର ବ୍ୟବହାର କ୍ଷେତ୍ରରେ ଏକ ନିରାପଦ, ସମାବେଶୀ ଏବଂ ମାନବ କୈନ୍ଦ୍ରିକ ବ୍ୟବସ୍ଥା ଗ୍ରହଣ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି AIର ପ୍ରକୃତ ଶକ୍ତି ମେସିନ୍ର ଶକ୍ତିରେ ନୁହେଁ, ବରଂ ସାଧାରଣ ଲୋକଙ୍କ ବିକାଶ ଦିଗରେ ଏହାର ପ୍ରକୃତ ବ୍ୟବହାରରେ ନିହିତ ଅଛି। ଗତକାଲି G7 ସମ୍ମିଳନୀର ଏକ ଅଧିବେଶନରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି କୃତ୍ରିମ ବୁଦ୍ଧିମତା ମାନବ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଦକ୍ଷତା ରଖିଛି। ତେବେ ସେ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରଭାବଶାଳୀ ଆକାର ଏବଂ ଶାସନ ଦ୍ୱାରା ନିର୍ଦ୍ଦେଶିତ ହେବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଡିଜିଟାଲ ଯୁଗରେ ଶିଶୁମାନଙ୍କ ସୁରକ୍ଷା ପାଇଁ କୃତ୍ରିମ ବୁଦ୍ଧିମତାର ଫଳପ୍ରଦ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି AI ଦ୍ୱାରା ଶିକ୍ଷଣ ଏବଂ ନବସୃଜନକୁ ଅଧିକ ପରିବ୍ୟାପ୍ତ କରାଯାଇପାରିବ, କିନ୍ତୁ ଯୁବ ବ୍ୟବହାରକାରୀମାନଙ୍କୁ ଏହା ଯେଭଳି ଅମୂଳକ ସୂଚନା ଓ ଡିପ୍ ଫେକ୍ର ବ୍ୟବହାରଠାରୁ ଦୂରେଇ ରଖିବ ସେଥିପାଇଁ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି। ଶ୍ରୀ ମୋଦି କହିଛନ୍ତି ବିଶ୍ୱର ସମସ୍ତ ଗଣତାନ୍ତ୍ରିକ ଦେଶଗୁଡ଼ିକ ଉନ୍ନତ AI ମଡେଲକୁ ଆପଣାଇ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ସୂଚନାର ସୁରକ୍ଷା ଓ ବୃଦ୍ଧି ପାଉଥିବା ସାଇବର ସୁରକ୍ଷାକୁ ମଜବୁତ କରିବା ଆବଶ୍ୟକ। ଆସନ୍ତା 21 ତାରିଖରେ ପାଳନ ହେବାକୁ ଥିବା ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ସଙ୍ଗମ ପୋର୍ଟାଲରେ 170,000 ଅଧିକ ସଂଗଠନ ପଞ୍ଜୀକରଣ କରିଛନ୍ତି। ଆୟୁଷ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସଂଗଠନଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦେଶର କୋଣ ଅନୁକୋଣରେ ଯୋଗ ସମ୍ବନ୍ଧିତ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଭାଗୀୟ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଦେଶର 1,000 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଧାରାବାହିକରେ ଆଜି ଆସନ୍ତୁ ଜାଣିବା ନକ୍ସଲବାଦ ଦୂର କରିବା ଏବଂ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିକାଶମୂଳକ କାର୍ଯ୍ୟକ୍ଷେତ୍ରରେ ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଦେଶକୁ ନକ୍ସଲବାଦ ଏବଂ ମାଓବାଦର ଭୟରୁ ମୁକ୍ତ କରିବା ଲାଗି ସୁସମନ୍ୱିତ ଢଙ୍ଗରେ ଦୀର୍ଘକାଳୀନ ଯୋଜନା ଜରିଆରେ ଉଦ୍ୟମ ଜାରି ରଖିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଚଳିତ ବର୍ଷ ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବା ଲାଗି ପୂର୍ବରୁ ଘୋଷଣା କରିଥିଲେ ଓ ତାହା ସଫଳ ହୋଇଛି। ଗତ କିଛି ବର୍ଷ ମଧ୍ୟରେ ମାଓ ନେଟୱାର୍କକୁ ଦମନ କରିବା କ୍ଷେତ୍ରରେ ସୁରକ୍ଷା ଅଭିଯାନଗୁଡ଼ିକ ସଫଳ ହୋଇଥିବା ବେଳେ ଏ କ୍ଷେତ୍ରରେ ସୁରକ୍ଷାକର୍ମୀଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ ହୋଇଛି। 2022 ଝାଡ଼ଖଣ୍ଡର ବୁଦ୍ଧ ପାହାଡ଼ ଅଞ୍ଚଳରେ ଅକ୍ଟୋପସ୍ ଅଭିଯାନ ଆରମ୍ଭ କରାଯିବା ପରେ ସେହି ବର୍ଷ ଫେବୃଆରୀରେ ଗୁମ୍ଲା, ଲୋହାରଡାକା ଏବଂ ଲାଟେହାର ଜିଲ୍ଲାକୁ ମାଓମୁକ୍ତ କରାଯାଇଥିଲା। ସେହିପରି ଥଣ୍ଡରଷ୍ଟ୍ରମ୍, ବ୍ଲାକ୍ ଫରେଷ୍ଟ ଭଳି ଅଭିଯାନ ଝାଡ଼ଖଣ୍ଡ, ତେଲଙ୍ଗାନା ଓ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳକୁ ମାଓମୁକ୍ତ କରିବାରେ ସଫଳତା ହାସଲ କରିଥିଲା। 2024 217 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ 2025 ଏହି ସଂଖ୍ୟା 256କୁ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ଏପର୍ଯ୍ୟନ୍ତ 26 ଜଣ ନକ୍ସଲଙ୍କୁ ନିପାତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ହେଡ଼ମା, କାର୍ଦି ସତ୍ୟନାରାୟଣ ରେଡ୍ଡି, ଗଣେଶ ଉଇକେ ଏବଂ ବାସବରାଜୁଙ୍କ ସମେତ ଅନେକ ଶୀର୍ଷ ନେତା ଅଛନ୍ତି। ମାଓବାଦ ଦମନକୁ ଦୃଢ଼ କରିବା ଲାଗି ଦେଶରେ 596 ସ୍ୱତନ୍ତ୍ର ପୁଲିସ୍ ଥାନା ସ୍ଥାପନ କରାଯାଇଥିବା ବେଳେ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନାରେ ପ୍ରକଳ୍ପ ନିର୍ମାଣ ପାଇଁ 1761 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫ୍ରାନ୍ସ ଗସ୍ତର ଶେଷ ପର୍ଯ୍ୟାୟରେ ଗତକାଲି ରାତିରେ ପ୍ୟାରିସ୍ରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ଙ୍କ ସହିତ ଭିଭାଟେକ୍ 2000 ଆଜି ଯୋଗଦେବେ। ୟୁରୋପର ଏହି ସର୍ବବୃହତ ପ୍ରଯୁକ୍ତିବିଦ୍ୟା ଏବଂ ଷ୍ଟାର୍ଟଅପ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ବୃଦ୍ଧି ପାଉଥିବା ନବସୃଜନ ଇକୋସିଷ୍ଟମ୍ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବେ। ଭିଭାଟେକ୍ ସମ୍ମିଳନୀର ଏହି ସଂସ୍କରଣରେ ଭାରତର ବୃହତ ଜାତୀୟ ପାଭିଲିୟନ୍ ସ୍ଥାନ ପାଇବ। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ମୋଦି G7 ଶିଖର ସମ୍ମିଳନୀରେ ଏକାଧିକ ବୈଠକରେ ଯୋଗଦେବା ପରେ ପ୍ୟାରିସ୍ରେ ପହଞ୍ଚିଥିଲେ। G7 ସମ୍ମିଳନୀରେ ଶ୍ରୀ ମୋଦି ଶାସନ ଏବଂ ନୀତି ନିର୍ଦ୍ଧାରଣର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ଭାରତର କାର୍ଯ୍ୟଦକ୍ଷତା ବିଷୟ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱର ବିକାଶ ପାଇଁ ଭାରତ ଗ୍ଲୋବାଲ୍ ସାଉଥ୍ ସହିତ ଘନିଷ୍ଠ ଭାବରେ କାମ କରିବାର ସୁଯୋଗ ପାଇଛି। ଗତକାଲି ଏକ ଆଉଟରିଚ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ପଶ୍ଚିମ ଏସିଆ ସଙ୍କଟର ଦୀର୍ଘସ୍ଥାୟୀ ପରିଣାମ ଉପରେ ନିଜର ଚିନ୍ତା ବ୍ୟକ୍ତ କରିଥିଲେ। ଏହି ସମ୍ମିଳନୀ କାଳରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ୟୁକେ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍, ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର୍ ଜେଲେନ୍ସ୍କି, ୟୁରୋପୀୟ ସଂଘ ନେତା ଉର୍ସୁଲା ଭନ୍ ଡେର୍ ଲେୟନ୍, ଜର୍ମାନୀ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ, ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହାନ୍, କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସମେତ ବହୁ ବିଶ୍ୱସ୍ତରୀୟ ନେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଆମେରିକା ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ମୋଦି ନାବିକମାନଙ୍କ ସୁରକ୍ଷା ପ୍ରସଙ୍ଗ ନେଇ କହିଥିଲେ।
2: एक्सेलेंसी हम जानते हैं कि मैरिटाइम

ଶୁଣିଲେ ଭକ୍ତି ଗୀତଟି। କଣ୍ଠଶିଳ୍ପୀ ଥିଲେ ସୌରଭ ନାୟକ। ଆକାଶବାଣୀ କେନ୍ଦୁଝର। ସମୟ ସକାଳ 7:30 31 ହେବାକୁ ଯାଉଛି। ଶୁଣନ୍ତୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ବାଥୁଡ଼ି ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି କମଳା ନାୟକ ଏବଂ ସାଥୀ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ପ୍ରଚାର କଲୁ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ବାଥୁଡ଼ି ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ କମଳା ନାୟକ ଏବଂ ସାଥୀ ଆକାଶବାଣୀ କେନ୍ଦୁଝର।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ସକାଳ 8:30 ପ୍ରଚାର କରୁଛୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର। ପ୍ରଯୋଜନା ଅନିତା ତିର୍କି ଏବଂ ଉପସ୍ଥାପନାରେ ଅଛନ୍ତି ନାରାୟଣ ସାହୁ।
1: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
2: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
1: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
2: ବିକାଶର ଧାରା ଓଡ଼ିଶା ସାରା।

ଯଦି ଭରସା ଭଗବାନଙ୍କ ଉପରେ ଅଛି, ଯାହା ଭାଗ୍ୟରେ ଅଛି ତାହା ମିଳିବ। ଆଉ ଯଦି ଭରସା ନିଜ ଉପରେ ଅଛି, ଭଗବାନ ସେଇଆ ଦେବେ ଯାହା ତୁମେ ଚାହିଁବ। ଠିକ୍ ଶ୍ରୋତାବନ୍ଧୁ, ଆମ ନିଜ ଉପରେ ଆମେ ଭରସା କରିବା କୌଣସି କାମ ବି ବଡ଼ କାମ ନୁହେଁ ଯାହାକୁ ଆମେ କରିପାରିବା ନାହିଁ। ଆମର ନିଜର ଯେଉଁ ଶକ୍ତି ଅଛି ଏବଂ ଆମର ନିଜର ଯେଉଁ ଅନ୍ତର୍ନିହିତ ଶକ୍ତି ଅଛି ତାକୁ ଆମେ ଜାଗ୍ରତ କରିବା। ଆମେ ନିଜକୁ ଚିହ୍ନିବା, ସବୁବେଳେ ପର ଉପରେ ଭରସା କରି ରହିପାରିବା ନାହିଁ, କାରଣ ସେମାନେ ଧୋକା ଦେଇପାରନ୍ତି। କିନ୍ତୁ ନିଜେ ଯେଉଁ ସଫଳତା ପାଇବା ତାହା ନିଜକୁ ଆତ୍ମା ଶାନ୍ତି ଦେବ। ସେଥିପାଇଁ ଭଗବାନଙ୍କ ଉପରେ ଭରସା ରଖିବା, କିନ୍ତୁ ନିଜ ଉପରେ ମଧ୍ୟ ଭରସା ରଖିବା, ମୁଁ ଏଇ କାମଟି କରିପାରିବି। ଯଦି ସଂକଳ୍ପ ରହିବା, ନିଶ୍ଚିତ ଭାବରେ ଆମେ ସଫଳତାଟା ପାଇପାରିବା।

0: ଦ୍ୱାରୁ ହୋଇ
1: ଆଜି ଶୀତଳ ଷଷ୍ଠୀ। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଶୈବପୀଠମାନଙ୍କରେ ବଡ଼ ଧୁମ୍ଧାମ୍ରେ ପାଳନ ହେଉଛି ଶୀତଳ ଷଷ୍ଠୀ ଏବଂ ଶିବ ବିବାହ। ବାବା ଭୋଳେଶଙ୍କର ମାତା ପାର୍ବତୀଙ୍କୁ ବିବାହ କରୁଛନ୍ତି। ପ୍ରକୃତ ପକ୍ଷେ ଏହା କାରଣ କ'ଣ ଏବଂ ପ୍ରତ୍ୟେକ ବର୍ଷ ଏହି ଶିବ ବିବାହ ଅନୁଷ୍ଠିତ ହେଉଥିଲା ବେଳେ ଏହା ଚାଷୀ ଭାଇମାନଙ୍କର ପର୍ବ, ଏ ପରିପ୍ରେକ୍ଷୀରେ ଏହାର ତାତ୍ପର୍ଯ୍ୟ ବିଷୟରେ ପଚାରି ବୁଝିବା ଆମ ପାଖରେ ଉପସ୍ଥିତ ଅଛନ୍ତି ପଣ୍ଡିତ ଜିତୁ ଦାସ। ତାଙ୍କୁ ସ୍ୱାଗତ କରିବା ଆକାଶବାଣୀ କେନ୍ଦୁଝରକୁ। ଆଜ୍ଞା ନମସ୍କାର।
2: ନମସ୍କାର।
1: ଏ ଯେଉଁ ଶୀତଳ ଷଷ୍ଠୀ ଶିବ ବିବାହ ଆଜି ଅନୁଷ୍ଠିତ ହେଉଛି, କ'ଣ କହିବେ ଏହାର ତାତ୍ପର୍ଯ୍ୟ କ'ଣ ମହିମା କ'ଣ?
2: ଓମ୍ ରଜୌ ଜୁଷେଇ ଜନ୍ମ ନସତ୍ତମ ବୃତ୍ତେଇ ସତ୍ୟେ ପ୍ରଜାନାମ ପ୍ରଳୟ ତମ ଗୁଣେଇ ଅଜାୟ ସର୍ବ ଶ୍ରୁତିନାଶ ହେ ତବେ ତ୍ରୟମ୍ ବୟାୟ ତ୍ରିଗୁଣାତ୍ମନେ ନମଃ। ଓମ୍ ନମଃ ଶିବାୟ। ଏ ଯେଉଁ ପବିତ୍ର ଶୀତଳ ଷଷ୍ଠୀ ଏବଂ ଶିବ ବିବାହ, ଏଇଟା ପ୍ରତ୍ୟେକ ବର୍ଷ ଆମେ ପାଳନ କରନ୍ତି। ପ୍ରତ୍ୟେକ ଶୈବପୀଠରେ ଏ ଜିନିଷ ପାଳନ କରାଯାଏ, ଏ ବିବାହ ପାଳନ କରାଯାଏ। ଯେଉଁ ଗୋଟେ କଥା ହେଉଛି କ'ଣ କି, ଆମର ଯେତିକି ଆମେ ସଂସାରରେ ମଣିଷମାନେ ଅଛନ୍ତି, ଆମର ସମସ୍ତଙ୍କର ଗୋଟିଏ ଜିନିଷ ଏଇଥିରୁ ଶିଖିବାର ଅଛି। ଶିଖିବାର କ'ଣ ଅଛି ନା, ଶିବ ଏମିତି ଜଣେ ଦେବତା ଯିଏକି ମା ପାର୍ବତୀଙ୍କୁ ବାରମ୍ବାର ବିବାହ କରିଛନ୍ତି। ମା ପାର୍ବତୀ ଅନେକ ଥର ଜନ୍ମ ହୋଇଛନ୍ତି ଆଉ ଅନେକ ଥର ଜନ୍ମ ହେବା ପରେ ଇହଲୀଳା ସମ୍ବରଣ କରିଛନ୍ତି ଏବଂ ଦେବଦେବ ଶିବଶଙ୍କର ଅନେକ ଥର ତାଙ୍କୁ ହିଁ କେବଳ ବିବାହ କରିଛନ୍ତି। ଏଥିରୁ ଶିଖିବାକୁ ମିଳେ ଯେ ଆମ ମଣିଷ ସମାଜକୁ ଗୋଟିଏ ଶିକ୍ଷା ମିଳେ, ଯେଉଁ ସ୍ୱାମୀ ସ୍ତ୍ରୀ ହେଇକି ତୁମେ ଦାମ୍ପତ୍ୟ ଜୀବନ ନିର୍ବାହ କରୁଛ, ସ୍ୱାମୀ ପ୍ରତି ସ୍ତ୍ରୀର ଭଲ ପାଇବା ବିଶ୍ୱାସ ସେତିକି ଅତୁଟ ରହିବା ଦରକାର ଏବଂ ସ୍ତ୍ରୀ ପ୍ରତି ସ୍ୱାମୀର ଭଲ ପାଇବା ବିଶ୍ୱାସ ଅତୁଟ ରହିବା ଦରକାର। ଅର୍ଥାତ୍ ଶିବଶଙ୍କର ଆମକୁ ଏତିକି ଶିକ୍ଷା ଦେଇଛନ୍ତି ଯେ ଥରେ ନୁହଁ, ଯଦି 100 ଥର ବି ମୋତେ ବିବାହ କରିବାକୁ ପଡ଼େ, ମୁଁ କେବଳ ଉମା ବା ପାର୍ବତୀଙ୍କ ସହିତ ହିଁ ବିବାହ କରିବି। ଏଇଟା ଆମକୁ ଶିଖିବାକୁ ମିଳେ। ଆମେ ଏକ ପତ୍ନୀ ବ୍ରତ ହେବା ଦରକାର। ଆମେ ବିବାହ କରିଛନ୍ତି, ଆମ ସ୍ତ୍ରୀ ଆମ ପାଇଁ ପାର୍ବତୀ, ଆମେ ତାଙ୍କ ପାଇଁ ଦେବଦେବ ମହାଦେବ। ଏଇ ଚିନ୍ତାଧାରାଟା ସବୁବେଳେ ମନରେ ରଖିବା ଦରକାର ଏବଂ ପ୍ରତ୍ୟେକ ନାରୀମାନଙ୍କ ପାଇଁ, ପ୍ରତ୍ୟେକ ପୁରୁଷମାନଙ୍କ ପାଇଁ ଶିବ ବିବାହ ଗୋଟେ ଶିକ୍ଷା ଦେଇଥାଏ ଯେ ଦେଖ, ଆମେ ଶିବ ଯେତେ ବୟସ ହୁଅନ୍ତୁ ନା କାହିଁକି, ପାର୍ବତୀ ମା ଯେତେ ହୁଅନ୍ତୁ, କିନ୍ତୁ ପ୍ରତ୍ୟେକ ବର୍ଷ ତାଙ୍କର ବିବାହ ରହୁଛି। ଅର୍ଥାତ୍ ତାଙ୍କର ମନର ମିଳନ ଠିକ୍ ଅଛି। ଏଇଟା ଗୋଟେ ବଡ଼ ଶିକ୍ଷା। ଏବଂ ଏ ଶିକ୍ଷା ପରେ ପରେ ଆଉ ଗୋଟେ କଥା ଯଦି ଆମେ ଦେଖିବା, ଦେବଦେବ ମହାଦେବ ଆଜି ପର୍ଯ୍ୟନ୍ତ ତାଙ୍କ ଗଳାରେ ଗୁଡ଼ିଏ ମୁଣ୍ଡମାଳା ପକାଇଛନ୍ତି, ଆଉ ସେ ମୁଣ୍ଡଗୁଡ଼ାକ କାହାର? ସେ ମୁଣ୍ଡଗୁଡ଼ିକ ହେଉଛି ମା ପାର୍ବତୀଙ୍କର। କାରଣ ମା ପାର୍ବତୀଙ୍କୁ ସିଏ ଯେତେ ଥର ହରେଇଛନ୍ତି, ତାଙ୍କ ସ୍ମୃତି ବା ତାଙ୍କ ସ୍ୱାକ୍ଷରକୁ ମନେ ପକାଇବା ପାଇଁ, ସ୍ମୃତିଟାକୁ ଉଜ୍ଜୀବିତ କରିବା ପାଇଁ ମା ପାର୍ବତୀ ଯେତେ ଥର ଦେହତ୍ୟାଗ କରିଛନ୍ତି, ତାଙ୍କର ମୁଣ୍ଡଗୁଡ଼ିକୁ ଆଣିକି ସାଇତିକି ରଖିଛନ୍ତି ଦେବଦେବ ମହାଦେବ ନିଜ ଗଳାରେ ଧାରଣ କରନ୍ତି। ଏବଂ ଶୀତଳ ଷଷ୍ଠୀରେ ପ୍ରତ୍ୟେକ ବର୍ଷ ଆମେ ବିବାହ ସମ୍ପାଦନ କରନ୍ତି। କୌଣସି ଲୋକ ପାର୍ବତୀଙ୍କର ପିତାମାତା ହୁଅନ୍ତି, କେଉଁ ବାପା ମା ଶିବଙ୍କର ବାପା ମା ହୁଅନ୍ତି। ବୈଦିକ ରୀତିରେ ବିବାହ ମଧ୍ୟ କରାଯାଏ ଏବଂ ବରଯାତ୍ରୀମାନେ ମଧ୍ୟ ଯାଆନ୍ତି, ନନ୍ଦୀ ଭୃଙ୍ଗୀ ଇତ୍ୟାଦି ଇତ୍ୟାଦି ବେଶ ଧାରଣ କରି ବରଯାତ୍ରୀମାନେ ମଧ୍ୟ ଯାଆନ୍ତି। ଏବେ ଅବଶ୍ୟ ତାକୁ ଟିକେ ବଡ଼ ଆଡ଼ମ୍ବର ସହକାରେ ପାଳନ କଲେଣି। ଆଗରୁ ଏତେ ଆଡ଼ମ୍ବର ସହକାରେ ଯେତିକି ହେଉଥିଲା, ଏବେ ଟିକେ ଆଡ଼ମ୍ବର ସହକାରେ ପାଳନ କଲେଣି। ଆଉ ଏ ଶିବ ବିବାହ ବର୍ଷରେ ଗୋଟେ ଦିନ ଆସିଲେ ସବୁ ଶୈବ ମାନେ କ'ଣ କହନ୍ତି, ଯେମିତି ଶିବଙ୍କ ଭକ୍ତମାନଙ୍କୁ କୁହାଯାଏ ଶୈବ, ବିଷ୍ଣୁଙ୍କ ଭକ୍ତମାନଙ୍କୁ କୁହାଯାଏ ବୈଷ୍ଣବ, ଦେବୀଙ୍କ ଭକ୍ତମାନଙ୍କୁ କୁହାଯାଏ ଶାକ୍ତ, ଗଣେଶଙ୍କ ଭକ୍ତମାନଙ୍କୁ କୁହାଯାଏ ଗାଣପତ୍ୟ, ସୂର୍ଯ୍ୟଙ୍କ ଭକ୍ତମାନଙ୍କୁ କୁହାଯାଏ ସୌର। ଏଇ ନ୍ୟାୟରେ ଯେତିକି ଶୈବମାନେ ଅଛନ୍ତି ସେମାନେ ସବୁ କ'ଣ କରନ୍ତି ନା, ଏଥିରେ ନନ୍ଦୀ ଭୃଙ୍ଗୀ ହେଇକି ବହୁତ ନାଚ ତାମସା କରନ୍ତି, ବହୁତ ବଢ଼ିଆ ଲାଗେ, ବହୁତ ଭଲ ଲାଗେ ମଧ୍ୟ। ଆଉ ଏ କାର୍ଯ୍ୟକ୍ରମ ବି ପ୍ରତି ମନ୍ଦିରରେ କରିବା ଉଚିତ, ପାଳନ କରିବା ଉଚିତ। ଆଦ୍ୱାରା ସମାଜକୁ ମଧ୍ୟ ଗୋଟେ ଶିକ୍ଷା ମିଳେ ଏବଂ ସଂସାରରେ ଯେତିକି ଦାମ୍ପତ୍ୟ ଜୀବନ ସ୍ୱାମୀ ସ୍ତ୍ରୀ ଦାମ୍ପତ୍ୟ ଜୀବନ କଟାଉଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଗୋଟିଏ ଶିକ୍ଷା। ଦେଖ, ସବୁ ସ୍ୱାମୀ ସ୍ତ୍ରୀ ଶିବ ପାର୍ବତୀଙ୍କ ପରି ହେବା ପାଇଁ ଚେଷ୍ଟା କର, କାରଣ କଣ୍ଠ ତଟେ ସଦା ଶିବ ଅଛନ୍ତି ରହି ଅଷ୍ଟାଙ୍ଗ ଯୋଗ ସମାଧି ନାମକୁ ଧ୍ୟାଇ। ଆମ ଶରୀର ଭିତରେ ଆମ କଣ୍ଠରେ ଅଛନ୍ତି ଶିବ ଏବଂ ପାର୍ବତୀ। ଏମିତି ଗୋଟିଏ ଜାଗା ନାହିଁ ଯେଉଁଠିକି ସଂସାରରେ ଯେତେ ଦେବତା ଅଛନ୍ତି ଜଣିଏ ଦେବତା ଯିଏକି ତାଙ୍କ ସ୍ତ୍ରୀକୁ ସବୁଠୁ ଅଧିକ ଭଲ ପାଆନ୍ତି ସେ ହେଉଛନ୍ତି ଶିବ। ତାର କାରଣ ଏକମାତ୍ର କାରଣ ତାର ଯେତେ ସ୍ୱାମୀ ଅଛନ୍ତି ସେମାନେ ବାହାରକୁ ଗଲେ ତାଙ୍କ ସ୍ତ୍ରୀ କଣ ସାଙ୍ଗରେ ଯାଇକି ଯାଏନି, କିନ୍ତୁ ଶିବଶଙ୍କର ଏମିତି ଦେବତା ସିଏ ଯୁଆଡ଼େ ଯାଆନ୍ତି ତାଙ୍କ ସ୍ତ୍ରୀ ପାର୍ବତୀ ତାଙ୍କ ସାଙ୍ଗରେ ଥାଆନ୍ତି। କେମିତି ସାଙ୍ଗରେ ଥାଆନ୍ତି ନା, ଶିବ ହେଉଛନ୍ତି ଅର୍ଦ୍ଧ ନାରୀଶ୍ୱର, ତାଙ୍କ ଅଧା ଅଙ୍ଗରେ ମା ପାର୍ବତୀ ଅଛନ୍ତି, ତେଣୁ ଶିବ ଯୁଆଡ଼େ ଯାଆନ୍ତି ପାର୍ବତୀ ସିଆଡ଼େ। ତେଣୁକରି ଇଏ ବିବାହ ହେଉଛି ଗୋଟେ ଲୋକାଚାର ମତ, ଏ ଲୋକାଚାର ମତ ଅନୁସାରେ ଯେଉଁ ବିବାହ ଅନୁଷ୍ଠିତ ହେଉଛି ଆ ଦ୍ୱାରା ଗୋଟେ ଭାଇଚାରାର ସମ୍ପର୍କ ସ୍ଥାପନ ହେଉଛି। ମାନେ ସିଏ ଲୋକଙ୍କୁ ସିଏ ସ୍ୱାମୀ ସ୍ତ୍ରୀଙ୍କୁ ମୁଁ ଚିହ୍ନି ନଥିବି କି ମୋତେ ସେମାନେ ଆମ ସ୍ୱାମୀ ସ୍ତ୍ରୀଙ୍କୁ ଚିହ୍ନି ନଥିବେ, କିନ୍ତୁ ଦେଖ ଦେଖ ଆମର ବାହାଘର ପରେ ସିଏ ଏବେ ମୋ ସମୁଦି, ମୁଁ ଏବେ ସମୁଦି, ସିଏ ସମୁଦୁଣୀ, ମୁଁ ସମୁଦୁଣୀ, ଗୋଟେ ପାରିବାରିକ ସମ୍ପର୍କ ବଢ଼ିଲା ଦ୍ୱାରା ଆ ଦ୍ୱାରା ଗୋଟେ ଭାଇଚାରାର ସମ୍ପର୍କ ସୃଷ୍ଟି ହେଉଛି। ଲୋକ ମନରେ ଭକ୍ତି ଭାବର ଉଦ୍ରେକ କରାଯାଉଛି ଏବଂ ତାପରେ ସବୁଠୁ ବଡ଼ ଜିନିଷ ସ୍ୱାମୀ ସ୍ତ୍ରୀମାନଙ୍କ ପାଇଁ ଗୋଟେ ଶିକ୍ଷା ମଧ୍ୟ ମିଳୁଛି। ତେଣୁ ମୁଁ କାଇଁ ଭାବୁଛି ଏ ପ୍ରତ୍ୟେକ ବର୍ଷ ଶୀତଳ ଷଷ୍ଠୀ ସମସ୍ତେ ପାଳନ

0: କରିବା ଉଚିତ। ସବୁ ଦାମ୍ପତ୍ୟ ଭାବେ ଶୀତଳ ଷଷ୍ଠୀ ପାଳନ କଲେ ଦାମ୍ପତ୍ୟ ଜୀବନ ଆନନ୍ଦ ମୁଖରିତ ହୋଇଥାଏ ଏବଂ ଶିବଙ୍କର କୃପା ଦୃଷ୍ଟି ମଧ୍ୟ ପଡ଼ିଥାଏ। ତେଣୁ ମୁଁ କାଇଁ ଭାବୁଛି ସମସ୍ତେ ଶୀତଳ ଷଷ୍ଠୀରେ ସହଯୋଗ କରିବା ଦରକାର ଏବଂ ପାଳନ କରିବା ଦରକାର।
1: ନିଶ୍ଚିତ ଭାବରେ ଗୋଟିଏ ବଡ଼ ଉଦାହରଣ ଅଛି, ଆମ କିମ୍ବଦନ୍ତୀ, ଆମ ପରମ୍ପରା, ଆମ ସଂସ୍କୃତି, ଯାହାକୁ ନେଇ ଆମେ ଗର୍ବିତ। ଆମ ପରମ୍ପରା ଆମକୁ ଶିଖେଇଛି ମାନବିକତା କ'ଣ, ଶାଳୀନତା କ'ଣ, ଏବଂ ବଡ଼ଙ୍କୁ ସମ୍ମାନ ଦେବା କ'ଣ, ନାରୀଙ୍କୁ ସମ୍ମାନ ଦେବା କ'ଣ। ଆଜି ବିଭିନ୍ନ ମନ୍ଦିରରେ ଶୀତଳ ଷଷ୍ଠୀ ପାଳନ ହେଉଛି। ଆପଣ ଯେଉଁ କଥାଟି କହିଲେ ହୁଏତ ଅଧିକାଂଶ ଲୋକ ଜାଣିନଥିବେ, କିନ୍ତୁ ଏହା ବହୁତ ଲୋକ ଜାଣିଛନ୍ତି। କାରଣ ଯେଉଁ ଶିବ ବିବାହ ପର ଦିନ ଯେଉଁ ଶୀତଳ ଷଷ୍ଠୀ ଯୁଗଳ ମୂର୍ତ୍ତିକି ଯଦି ଦମ୍ପତିମାନେ ଯୁଗଳ ଭାବରେ ଯାଇ ଦର୍ଶନ କରିବେ, ବହୁ ପୁଣ୍ୟ ଫଳ ମିଳିଥାଏ।

0: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସର୍ବପୁରାତନ ଶୈବପୀଠ ବାବା ଝାଡ଼େଶ୍ୱରଙ୍କ ପୀଠରେ ଏଠି କ'ଣ କେମିତି ନୀତିକାନ୍ତି ରହିଛି, ଆଜି ବିବାହ ଉତ୍ସବ କେମିତି କ'ଣ ପାଳନ କରାଯାଉଛି, ଆସନ୍ତୁ ବରିଷ୍ଠ ପୂଜକ କୁଷ୍ଠଚନ୍ଦ୍ର ଶତପଥୀଙ୍କୁ ପଚାରିବୁ ଯିବା। ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ କେନ୍ଦୁଝରକୁ। କ'ଣ କହିବେ, ଆଜି ଶିବ ବିବାହ କେମିତି କ'ଣ ନୀତିକାନ୍ତି ରହିଛି ଆମର ଝାଡ଼େଶ୍ୱର ମନ୍ଦିରରେ?
1: ଆମର ଏଇ ଝାଡ଼େଶ୍ୱର ମନ୍ଦିରରେ ପାରମ୍ପରିକ ନୀତି ଅନୁସାରେ ଠାକୁରଙ୍କର ବିବାହ ଶୀତଳ ଷଷ୍ଠୀ ମହାପର୍ବ ପାଳନ ହେଇ ଆସୁଛି। ଏହା କ୍ରମାଗତ ଭାବରେ ହେଇ ଆସିଲାଣି, ଆଜି ମଧ୍ୟ ତା ପାଳନ ହେଉଛି। ଆଜି ପ୍ରାତଃ 5 ସମୟରୁ ପ୍ରଭୁଙ୍କର ନୀତିକାନ୍ତି ଆରମ୍ଭ ହୋଇଯାଇଛି। ତାଙ୍କର ସ୍ନାନ ଶୌଚ ନୀତି ଭୋଗ ଏସବୁ ହେବା ପରେ ଆମର ପ୍ରାଥମିକ କାର୍ଯ୍ୟ ବିବାହର ପ୍ରଥମେ ମଙ୍ଗଳାର୍ପଣ କରାଯାଇଛି। ପରବର୍ତ୍ତୀ ସମୟରେ ଦେମଙ୍ଗୁଳି ହେବାକୁ ଗ୍ରାମଦେବତୀଙ୍କ ପାଖକୁ ଯିବାକୁ ପଡ଼ିଥାଏ। ମାଆମାନେ ଗ୍ରାମରୁ ସବୁ ଆସିକରି ପହଞ୍ଚିବେ ମନ୍ଦିରରେ। ସେମାନେ ପହଞ୍ଚିଲା ପରେ ଆମର ଏ ଦେମଙ୍ଗୁଳି କାର୍ଯ୍ୟ ଆରମ୍ଭ ହେବ। ଅତି ସମାରୋହରେ ମାଆଙ୍କ ପାଇଁ, ବାବାଙ୍କ ପାଇଁ ମାଆଙ୍କ ପାଖକୁ, ଗ୍ରାମଦେବତୀଙ୍କ ପାଖକୁ ଯାଇ ମଙ୍ଗଳ ବିଧାନ ପାଇଁ ଇ ବିବାହ ଆନନ୍ଦ ଉତ୍ସବ ଆଉ ନିରାପଦ ଆଉ ନିରାମୟ ଭାବରେ ହେବା ପାଇଁ ମାଆଙ୍କ ପାଖରେ ଏ ଆରାଧନା କରାଯାଇଥାଏ। ଏବଂ ଏ କାମ ସରିବା ପରେ ବିବାହ କାର୍ଯ୍ୟ ସମୟରେ ଆମର ସାଧାରଣ ଜନତାଙ୍କୁ ପ୍ରସାଦ ବଣ୍ଟନ କରିବାର ମଧ୍ୟ ବ୍ୟବସ୍ଥା ଅଛି। ସେ ବ୍ୟବସ୍ଥା ମଧ୍ୟ ସୁଚାରୁ ରୂପେ ହେବ। ରୋଷେଇବାସ ଚାଲିଛି, ଭୋରୁ ସେ କାର୍ଯ୍ୟକ୍ରମ ଚାଲିଲାଣି। ହାରାହାରି 4,000-5,000 ଲୋକଙ୍କର ଖାଦ୍ୟ ପ୍ରସ୍ତୁତ କରାଯାଇଛି ଆଉ ତା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ପରିପୂର୍ଣ୍ଣ ହୋଇଛି। ଏବଂ ଏଇ ଯେଉଁ କାର୍ଯ୍ୟକ୍ରମ, ଏହା ଖାଲି ବିବାହ ଉତ୍ସବ, ଆମ ସାଧାରଣ ବିବାହ ଉତ୍ସବ ନୁହେଁ। ଏଥିର ଆଧ୍ୟାତ୍ମିକବାଦ ତତ୍ତ୍ୱ ହେଉଛି ମା ହେଉଛନ୍ତି ଶାନ୍ତି, ପ୍ରଗତି ଆଉ ପ୍ରୀତି, ବର୍ଷା, ଖାଦ୍ୟଶସ୍ୟ ଆଉ ପୃଥିବୀର ନିର୍ମଳତା, ଏ ସମସ୍ତ ଜିନିଷକୁ ଆଖି ଆଗରେ ରଖି ଏ ମହାନ ପର୍ବ କରାଯାଉଛି। ମାଆଙ୍କ ପାଖରେ ଏ ସବୁ ପ୍ରକାରର ଜିନିଷ ରହିଛି। ଏଇ ଯେଉଁ ବୈଶିଷ୍ଟ୍ୟ ମାଆଙ୍କ ପାଖରେ ରହିଛି, ଏଇ ବୈଶିଷ୍ଟ୍ୟ ପାଇଁ ହିଁ ଏ ମହାନ କାର୍ଯ୍ୟ ଭକ୍ତମାନେ କରିଆସୁଛନ୍ତି। ଆଉ ମୁଁ ଗୋଟିଏ ଜିନିଷ କହିବି ଯେ ମାଆ ହେଉଛନ୍ତି ଆଦ୍ୟାଶକ୍ତି, ତାଙ୍କ ପାଖରେ ସମସ୍ତ ପ୍ରକାରର ଶକ୍ତି ଅନ୍ତର୍ନିହିତ। ସେଇ ଶକ୍ତି ମାଧ୍ୟମରେ ମା ଯଦି ଚାହାନ୍ତି ଏ ପୃଥିବୀକୁ ଆନନ୍ଦରେ ରଖିପାରିବେ, ମା ଯଦି ଚାହାନ୍ତି ଏ ପୃଥିବୀକୁ ରସାତଳଗାମୀ ମଧ୍ୟ କରିଦେଇପାରନ୍ତି। ତେଣୁ ମାଆଙ୍କର ଏଇ ଖୁସିର ଦିନ ଆମମାନଙ୍କ ପାଇଁ ଅତି ଦୁର୍ଲଭ ଆଉ ଗୁରୁତ୍ୱପୂର୍ଣ୍ଣ ମଧ୍ୟ। ଯେଉଁ ଭକ୍ତମାନେ ଏ ମହାପର୍ବରେ ବାବାଙ୍କର ଏବଂ ମାଆଙ୍କର କାର୍ଯ୍ୟରେ ଲିପ୍ତ ଥାନ୍ତି, ସେମାନେ ତାଙ୍କର ପୁତ୍ର ପୌତ୍ର ଧନ ଧାନ୍ୟ କୀର୍ତ୍ତି ମାୟୁ ଯଶ ଶ୍ରୀ ଇଏ ସମସ୍ତ ଜିନିଷର ଅଧିକାରୀ ହୋଇପାରିଥାନ୍ତି। ମାଆଙ୍କର ଆଶୀର୍ବାଦରୁ, ବାବାଙ୍କର ଆଶୀର୍ବାଦରୁ ତାଙ୍କର ପୁତ୍ର କନ୍ୟାମାନଙ୍କର ଅନେକ ଉନ୍ନତି ସାଧିତ ହୋଇଥାଏ। ଏଣୁ ଇଏ ମହାପର୍ବ ଆମେ ପାଳନ କରୁଛୁ, କରିବୁ। ଏବଂ ଏ ଆଖପାଖରେ ଯେତେ ଛୋଟ ମନ୍ଦିର ଅଛି ସେମାନେ ମଧ୍ୟ ଏ ବିବାହରେ ସାମିଲ ଅଛନ୍ତି, ପ୍ରଭୁଙ୍କର ଏ କାର୍ଯ୍ୟ କରି ଆନନ୍ଦ ଲାଭ କରୁଛନ୍ତି। ମାଆଙ୍କୁ ସନ୍ତୁଷ୍ଟ କରି, ବାବାଙ୍କୁ ସନ୍ତୁଷ୍ଟ କରି ଇଏ ପୃଥିବୀରେ ଶାନ୍ତି, ମୈତ୍ରୀ ଆଉ ପ୍ରଗତିକୁ ସ୍ୱାଗତ କରାଯାଇଛି। ଏ ପର୍ବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହା। ସନ୍ଧ୍ୟା ସମୟରେ, ବିବାହ ପରେ, ଭୋଜି ପରେ ଆମର ଠାକୁରଙ୍କର ରୋଷଣୀ କାର୍ଯ୍ୟ ଆରମ୍ଭ ହେବ। ସମଗ୍ର ଗ୍ରାମକୁ ବାଜା, ବାଣ, ନାଚ, କୁଦ, ଜୟଧ୍ୱନି ଏଇ ମାଧ୍ୟମରେ, ବାବା ମାଆଙ୍କର ଜୟଧ୍ୱନିରେ ଗଗନ ପବନ ମୁଖରିତ ହୋଇ ଏ ସମଗ୍ର ଗ୍ରାମ ପରିକ୍ରମା କରିବେ ପ୍ରଭୁ ରୋଷଣୀରେ। ଆଉ ଏ ରୋଷଣୀ ସମୟରେ ଗ୍ରାମର ସମସ୍ତ ମହିଳା ଆଉ ସାଧାରଣ ଜନସାଧାରଣ ଯୁବକ ଭାଇ ଭଉଣୀ ଇଏ ସମସ୍ତେ ସେଥିରେ ସାମିଲ ହୋଇଥାନ୍ତି। ଆଉ ଏହା ଏକ ଆନନ୍ଦର ଉତ୍ସ ସୃଷ୍ଟି ହୋଇଥାଏ, ଏଥିରେ ଭାଇଚାରା ମଧ୍ୟ ବୃଦ୍ଧି ହୋଇଥାଏ, ପ୍ରଭୁଙ୍କ ପ୍ରତି ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ, ଏସବୁ ହୋଇଥାଏ।
2: ଏସବୁ କାର୍ଯ୍ୟକ୍ରମ ଯେଉଁ ଆମର ଝାଡ଼େଶ୍ୱର ମନ୍ଦିରରେ ହେଉଛି, କେମିତି କ'ଣ ପ୍ରସ୍ତୁତି ରହିଛି ପ୍ରଶାସନ ପକ୍ଷରୁ, ମନ୍ଦିର କମିଟି ପକ୍ଷରୁ, ସାଧାରଣ ଲୋକମାନଙ୍କ ପକ୍ଷରୁ ଏବଂ ଶ୍ରଦ୍ଧାଳୁମାନଙ୍କ ପକ୍ଷରୁ କ'ଣ କେମିତି?
1: ଶ୍ରଦ୍ଧାଳୁମାନଙ୍କ ତରଫରୁ ବହୁତ ଉତ୍ସାହ ଦେଖାଯାଏ ଦେଖାଯାଉଛି। ସେମାନେ ମଧ୍ୟ ସମସ୍ତେ ଆଗ୍ରହର ସହିତ ପ୍ରଭୁଙ୍କର ଏ ବିବାହ କାର୍ଯ୍ୟ ସମାପନ ପାଇଁ ଅର୍ଥଦାନ କରିଥାନ୍ତି। ଏଥିରେ କୌଣସି ଲୋଭ ବା ନିର୍ଲୋଭତା ଭାବରେ ସେମାନେ ଏ ଅର୍ଥ ଦାନ କରିଥାନ୍ତି। ଆଉ ଶହ ଶହ ଲୋକ ମଧ୍ୟ ଏଥିରେ ସାମିଲ ଅଛନ୍ତି, ହଜାର ହଜାର ଲୋକ ଏଥିରେ ସାମିଲ ଅଛନ୍ତି, ଯେଉଁ ଅର୍ଥ ମାଧ୍ୟମରେ ଆଜି ଏ ମହାପର୍ବ ପ୍ରଭୁଙ୍କର ପାଳିତ ହେଉଛି। ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ମଧ୍ୟ ବ୍ୟବସ୍ଥା, ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଆମର କମିଟି, ମନ୍ଦିର କମିଟି ତରଫରୁ ମଧ୍ୟ ସମସ୍ତ ପ୍ରକାରର ଆଶୁ ବ୍ୟବସ୍ଥା କରାଯାଇଛି। ଆଉ ଯେମିତି ସୁଚାରୁ ରୂପରେ ଏ ବିବାହ ପରିଚାଳିତ ହୋଇପାରିବ ବା ସମାପନ ହୋଇପାରିବ ସେ ବାବଦରେ କମିଟି ମଧ୍ୟ ପୂର୍ଣ୍ଣ ବ୍ୟବସ୍ଥା କରିଛି। ଏ ବିବାହ ମହୋତ୍ସବ ପରେ ରାତ୍ରିର ଯେଉଁ ଆମର ରୋଷଣୀ ସରିବା ପରେ ପ୍ରଭୁ ଶୀତଳଷଷ୍ଠୀ ମଣ୍ଡପରେ ବିରାଜିତ ହୋଇଥାନ୍ତି। ଏ ଶୀତଳଷଷ୍ଠୀ ପର୍ବ ହେଉଛି ଉମା ମହେଶ୍ୱର ଆମର ବିବାହ ମଣ୍ଡପରେ ଉପସ୍ଥିତ ରହନ୍ତି। ଆଉ ସାଧାରଣ ଭକ୍ତ ଦମ୍ପତିମାନେ ସବୁ ଆସି ପ୍ରଭୁଙ୍କର ଆଉ ମାଆଙ୍କର ମୁହଁ ମିଠା କରିଥାନ୍ତି ଏବଂ ତାଙ୍କ ପାଖରୁ ତାଙ୍କର ଦାମ୍ପତ୍ୟ ଜୀବନ ସୁଖ ପାଇଁ, ଏ ସଂସାରର କଲ୍ୟାଣ ପାଇଁ, ପୁତ୍ର କନ୍ୟାଙ୍କର କଲ୍ୟାଣ ପାଇଁ ପ୍ରଭୁଙ୍କ ପାଖରେ ମିନତି କରିଥାନ୍ତି। ଏ ଶୀତଳଷଷ୍ଠୀ ପର୍ବ ସକାଳ 6ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଲାଗି ରହେ। ଏହା ମଧ୍ୟ ଆମର ଝାଡ଼େଶ୍ୱରରେ ମଧ୍ୟ ହେଉଛି।

ପ୍ରଜାରକୁଲୁ କାର୍ଯ୍ୟକ୍ରମ ନମସ୍କାର କେନ୍ଦୁଝର ଉପସ୍ଥାପନାରେ ଥିଲେ ନାରାୟଣ ସାହୁ, ପ୍ରଯୋଜନା କରିଥିଲେ ଅନିତା ତିର୍କୀ। ଆକାଶବାଣୀ କେନ୍ଦୁଝର।

ଆକାଶବାଣୀ କେନ୍ଦୁଝର ସମୟ ପୂର୍ବାହ୍ନ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

0: ବଦଳାଓ, ଅଭ୍ୟାସ ବଦଳାଓ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଓ ବଦଳାଓ, ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ହଁ ବନ୍ଧୁ, ପ୍ରକୃତିରେ ଋତୁଚକ୍ର ଆସିଯିବା ଆସିବା ଯିବା ପରି ଜୀବନରେ ଥଣ୍ଡା ଗରମ ସୁଖ ଦୁଃଖ ମାନ ଅପମାନ ଆସିଥାଏ। ହେଲେ ଏଥିରେ ଭିନ୍ନତା ଏତିକି, ଋତୁଚକ୍ରର ଏକ ନିର୍ଦ୍ଧାରିତ ସମୟସୀମା ରହିଥାଏ, ହେଲେ ଜୀବନର ପରିସ୍ଥିତି ନିର୍ଦ୍ଧାରିତ ନୁହେଁ। ପ୍ରତିକୂଳତା କେବେ ଆସିବ କେବେ ଯିବ ସେଥିରେ ଆମର ବସ ନଥାଏ। ତେଣୁ ଅନେକ ସମୟରେ ପରିସ୍ଥିତି ଓ ସମୟ ସହିତ ଆମକୁ ସନ୍ଧି କରିବାକୁ ପଡ଼ିଥାଏ, ଏଇଠି କେବଳ ସହିବାକୁ ହିଁ ପଡ଼ିଥାଏ। ହଁ, ବାଧ୍ୟବାଧକତା ନୁହେଁ, ବରଂ ଶ୍ରଦ୍ଧାର ସହ ସହିଗଲେ ପରିସ୍ଥିତି ଧୀରେ ଧୀରେ ଆମ ଅନୁକୂଳ ହୋଇଯାଏ, କଷ୍ଟ ଆଉ କଷ୍ଟ ଲାଗେନି। ଯଦି ଜୀବନରେ ଦୁଃଖ ଯନ୍ତ୍ରଣା ମାନ ଅପମାନ ନିଶ୍ଚିତ, ତାହେଲେ ତାକୁ ସହିବାକୁ ଆମ ଭିତରେ ଅପାର ଧୈର୍ଯ୍ୟର ଆବଶ୍ୟକତା।

ରହିଛି। ଧୈର୍ଯ୍ୟ ଧରିଲେ ହିଁ ସହିବାର କ୍ଷମତା ମଧ୍ୟ ଆମ ଭିତରେ ଦୃଢ଼ ହୋଇଯାଏ ଏବଂ ଶେଷରେ ଆମେ ତିତିକ୍ଷା ଭଳି ଅଜୟ ଗୁଣର ଅଧିକାରୀ ହୋଇଥାନ୍ତି, ଯାହା କେବଳ ମାତ୍ର ଗୋଟିଏ ଗୁଣ ନୁହେଁ, ଜୀବନ ଯୁଦ୍ଧରେ ଜିତିଯିବା ଲାଗି ଏକ ଦିବ୍ୟାସ୍ତ୍ରର ଭୂମିକା ତୁଲାଇଥାଏ।

ବନ୍ଧୁ, ଜଟିଳ ପରିସ୍ଥିତିରେ ମଣିଷ ଘାବରେଇ ଯିବାଟା ସାଧାରଣ କଥା। ମନ ବିଚଳିତ ହେବ, ଦୁଃଖୀ ହେବ, ଶାନ୍ତି ରହିବନି, ମୁହଁରୁ ହସ ଲିଭିଯିବ, ଅଧୈର୍ଯ୍ୟ ଲାଗିବ। ହେଲେ ତିତିକ୍ଷା ମାନେ ସହିବାର ଶକ୍ତି ଦୃଢ଼ ଥିଲେ ପୁଣି ଥରେ ଆମେ ସେ ପରିସ୍ଥିତିରୁ ମୁକୁଳି ବଞ୍ଚିବା ଶିଖିପାରୁ। ଏ ସହିବା ଶକ୍ତି ହିଁ ଆମକୁ ପୁଣି ଥରେ ଧୈର୍ଯ୍ୟ ଧରିବା ଶିଖାଏ, ଆତ୍ମବିଶ୍ୱାସ ଭରିଦିଏ, ମାନ ଅପମାନର ବିଷ ପିଇଯିବାକୁ ଶାନ୍ତି ଦିଏ, ଶକ୍ତି ଦିଏ ମନରେ, ଦୁଃଖ ସହିଯିବାକୁ ବଳ ଦିଏ। ଇଏ କୌଣସି ସାଧାରଣ ଶକ୍ତି କି ସାଧାରଣ ଗୁଣ ନୁହେଁ। ଜୀବନର ପ୍ରତିଟି ପରୀକ୍ଷାରେ କେବଳ ଇଏ ହିଁ ଆମକୁ ଉତ୍ତୀର୍ଣ୍ଣ ହେବାରେ ସହାୟ ହୁଏ। ଇଏ କୌଣସି ସାଧନାଠାରୁ କମ୍ ନୁହେଁ, ଇଏ ତପସ୍ୟାଠାରୁ ବି ଅଧିକ। ଯିଏ ମଣିଷକୁ ତାର ପ୍ରତିଟି ସଂକଳ୍ପକୁ ପୂରା କରିବାକୁ ସାହସ ଦିଏ, ଉପଯୁକ୍ତ ମାର୍ଗଦର୍ଶନ କରାଏ।

ବନ୍ଧୁ, ଇଏ ତ ଜୀବନର ବାସ୍ତବିକତା। ଖରାପ ଦିନ କୌଣସି ନା କୌଣସି ରୂପରେ ଆମ ଜୀବନରେ ଲାଗି ରହିଥାଏ, ପୁଣି ଏହାର ଅବଧି ମଧ୍ୟ ଶୀଘ୍ର ଶେଷ ହୁଏନି। ଖୁସିର ଦିନ ଆସିଲେ ଆମେ ତାକୁ ଭଲରେ ଅନୁଭବ ମଧ୍ୟ କରିପାରିନଥାଉ, ଯେତେବେଳେ କି ତା'ର ସୁଗନ୍ଧ 2 ମିନିଟ୍ରେ ଉଡ଼ିଗଲା ପରି ମନେ ହୁଏ। ହେଲେ ଖରାପ ଦିନଗୁଡ଼ିକରେ ଏମିତି ଲାଗେ ଯେମିତି ଆମେ ସେଇଠି ଅଟକି ଯାଇଛୁ, ସମୟ ମଧ୍ୟ ସେଇଠି ରହିଯାଇଛି। ହଁ ବନ୍ଧୁ, ଏଇ ତିତିକ୍ଷା ବା ସବୁ ପରିସ୍ଥିତିରେ ସହିଯିବାର ଗୁଣଟି, ପରିବାର, ସମାଜ, ଦେଶ ସବୁଠି ଦେଖାଯାଇଛି ତା'ର ଅନୁପସ୍ଥିତି। ଛୋଟ ଛୋଟ କଥାରେ ଆଜି ମଣିଷ ଧୈର୍ଯ୍ୟ ହରାଉଛି, ଯେଉଁ କାରଣରୁ କେଉଁଠି ମାରପିଟ୍ ତ କେଉଁଠି କଳି ଝଗଡ଼ା, କେଉଁଠି ସମ୍ପର୍କର ମହକ ଅଦିନରେ ଉଡ଼ିଯାଉଛି ତ କିଏ କଲାଣି ଆତ୍ମହତ୍ୟା। ସେଥିପାଇଁ ବନ୍ଧୁ, ଏ ସମସ୍ତ ସମସ୍ୟାର ଗୋଟିଏ ନିଦାନ ତିତିକ୍ଷା, ଧୈର୍ଯ୍ୟର ସହ ସହିବାକୁ ହେବ ଏଇ ଅମୂଲ୍ୟ ମନୁଷ୍ୟ ଜୀବନରେ। ଧୈର୍ଯ୍ୟ ପରି ଆତ୍ମବଳ ନାହିଁ, ସହନଶୀଳତା ପରି ଗୁଣ ନାହିଁ। ଏ ଦୁଇଟି ଅମୂଲ୍ୟ ଗୁଣକୁ ଧାରଣ କରିବାକୁ ହେଲେ ପ୍ରତି ମୁହୂର୍ତ୍ତରେ ଜାଗ୍ରତ ରହି ଅଭ୍ୟାସ କରିବାକୁ ହୁଏ। ଅଭ୍ୟାସରେ ସଫଳ ହେଲେ ବୁଝି ହୁଏ ତା'ର ମହିମା କେତେ। କଥାର ଧାରାକୁ ତାହେଲେ ଏଇଠି ରଖିବା। ଆପଣଙ୍କ ରେଡ଼ିଓ ସାଥୀ ପ୍ରମୋଦିନୀର ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆପଣଙ୍କ ପ୍ରିୟ ଗୀତାଞ୍ଜଳି କାର୍ଯ୍ୟକ୍ରମ, ପ୍ରଯୋଜନା କରିଥିଲେ ଅନିତା ତିର୍କି। ଆପଣ ଟ୍ୟୁନ୍ କରିଛନ୍ତି 100.1 FM ଆକାଶବାଣୀ କେନ୍ଦୁଝର। ସମୟ ପୂର୍ବାହ୍ନ 10:31 ହେବାକୁ ଯାଉଛି। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମର 1309 ଅଧ୍ୟାୟ।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ପ୍ରୀତିଭରା ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ବସୁନ୍ଧରା କାର୍ଯ୍ୟକ୍ରମ। ଉପସ୍ଥାପନାରେ ମୁଁ ଜ୍ୟୋତିରାଣୀ ପଣ୍ଡା। ଭଉଣୀ, ଆଜି ହେଉଛି ଜୁନ୍ ମାସର 18 ତାରିଖ। ଆମେ ଆଜି ପାଳନ କରୁଛନ୍ତି ସାଲେମ ବିଜୟ ରାଘବାଚାର୍ଯ୍ୟଙ୍କ ଜନ୍ମ ଜୟନ୍ତୀ। ସେ ଭାରତର ସ୍ୱାଧୀନତା ସଂଗ୍ରାମରେ ଜଣେ ପ୍ରମୁଖ ନେତା ଥିଲେ। ସେ 18 ଜୁନ୍ ଅର୍ଥାତ୍ ଆଜିର ଦିନରେ 1852 ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ଏତଦ୍ବ୍ୟତୀତ ସେ ଜଣେ ପ୍ରସିଦ୍ଧ ଆଇନଜୀବୀ, ସମାଜସେବୀ ଆଉ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସାଲେମ ବିଜୟ ରାଘବାଚାର୍ଯ୍ୟ ଭାରତୀୟ ଜାତୀୟ କଂଗ୍ରେସର ପ୍ରାରମ୍ଭିକ ନେତାମାନଙ୍କ ମଧ୍ୟରୁ ଥିଲେ ଜଣେ। ସେ 1920 କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ। ସ୍ୱରାଜ୍ୟ ଆନ୍ଦୋଳନକୁ ଶକ୍ତିଶାଳୀ କରିବାରେ ତାଙ୍କର ଥିଲା
1: ବିଶେଷ ଅବଦାନ।
0: ସାଲେମ ଦଙ୍ଗା ମାମଲାରେ ଭୁଲ ଅଭିଯୋଗର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ନିଜ ନିର୍ଦ୍ଦୋଷତାର ପ୍ରମାଣ କରି ନ୍ୟାୟ ଆଉ ସତ୍ୟର ବିଜୟ ସ୍ଥାପନ କରିପାରିଥିଲେ। ଏହି ସାହସ ଆଉ ଦୃଢ଼ତା ପାଇଁ ସେ ଦକ୍ଷିଣ ଭାରତର ସିଂହ ଭାବରେ ପରିଚିତ ହୋଇଥିଲେ। ତାଙ୍କ ଜୀବନ ଆମକୁ ଦେଶପ୍ରେମ, ସତ୍ୟନିଷ୍ଠା, ସାହସ ଆଉ ସମାଜସେବାର ପ୍ରେରଣା ଦେଇଥାଏ। ତାଙ୍କ ଆଦର୍ଶକୁ ଅନୁସରଣ କରି ଆମେ ଦେଶ ଉନ୍ନତି ପାଇଁ କାମ କରିବା। ସେହିଭଳି ଜଣେ ମହାନ ମହାପୁରୁଷଙ୍କ ଜନ୍ମ ଜୟନ୍ତୀରେ ଆକାଶବାଣୀ ଅର୍ପଣ କରୁଛି ଶ୍ରଦ୍ଧା ସୁମନ।

ଭଉଣୀ, ଆଜି ଆଉ ଏକ ବିଶେଷ ଦିନ ଆମେ ପାଳନ କରୁଛନ୍ତି, ସେଇଟି ହେଉଛି ଗୋଆ କ୍ରାନ୍ତି ଦିବସ। ଏଇଟି ଆମେ ପାଳନ କରନ୍ତି ପ୍ରତିବର୍ଷ ଜୁନ୍ ମାସ 18 ତାରିଖ। ଏହିଦିନ ଗୋଆର ସ୍ୱାଧୀନତା ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। 1946 ମସିହାରେ ଏହିଦିନ ରାମ ମନୋହର ଲୋହିଆ ଗୋଆରେ ପର୍ତ୍ତୁଗୀଜ ଶାସନ ବିରୋଧରେ ଜନ ଆନ୍ଦୋଳନର ଆରମ୍ଭ କରିଥିଲେ। ତାଙ୍କ ଆହ୍ୱାନରେ ହଜାର ହଜାର ଲୋକ ସ୍ୱାଧୀନତା ଆଉ ନାଗରିକ ଅଧିକାର ପାଇଁ ସଂଗ୍ରାମରେ ଯୋଗ ଦେଇଥିଲେ। ପ୍ରାୟ 450 ବର୍ଷ ଧରି ଗୋଆ ପର୍ତ୍ତୁଗୀଜ ଶାସନ ଅଧୀନରେ ଥିଲା। ଗୋଆ କ୍ରାନ୍ତି ଦିବସ ସେହି ସାହସୀ ସଂଗ୍ରାମୀମାନଙ୍କର ତ୍ୟାଗ ଆଉ ବଳିଦାନକୁ ସ୍ମରଣ କରିବାର ଦିନ। ଏହି ଆନ୍ଦୋଳନ ପରେ ସ୍ୱାଧୀନତା ସଂଗ୍ରାମ ଅଧିକ ଶକ୍ତିଶାଳୀ ହୋଇଥିଲା ଆଉ ଶେଷରେ 1961 ମସିହାରେ ଗୋଆ ପର୍ତ୍ତୁଗୀଜ ଶାସନରୁ ମୁକ୍ତି ଲାଭ କଲା। ଗୋଆ କ୍ରାନ୍ତି ଦିବସ ଆମକୁ ଦେଶପ୍ରେମ, ସାହସ, ଏକତା ଆଉ ସ୍ୱାଧୀନତାର ମୂଲ୍ୟ ବିଷୟରେ ଶିକ୍ଷା ଦେଇଥାଏ। ଏହି ଅବସରରେ ଆମେ ସେହି ବୀର ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ଆଦର୍ଶକୁ ଅନୁସରଣ କରିବାର ସଂକଳ୍ପ ନେବା।

0: ଭଉଣୀ, ଯୋଗ ହେଉଛି ଶରୀର, ମନ ଆଉ ଆତ୍ମାର ସମନ୍ୱୟ। ଏଇଟି ହେଉଛି ଗୋଟିଏ ପ୍ରାଚୀନ ପଦ୍ଧତି। ଏହାର ଉତ୍ପତ୍ତି ଆମ ଭାରତବର୍ଷରେ ହୋଇଥିଲା। ଯୋଗ ଶରୀରକୁ ଖାଲି ସୁସ୍ଥ ରଖେନି, ତା ସହିତ ସକ୍ରିୟ କରିଥାଏ। ନିୟମିତ ଯୋଗ କଲେ ଆମର ମାନସିକ ଚାପ ମଧ୍ୟ କମିଥାଏ। ଯୋଗ କରିବା ଦ୍ୱାରା ଏକାଗ୍ରତା ଆଉ ସ୍ମୃତିଶକ୍ତି ମଧ୍ୟ ଆମର ବଢ଼ିଥାଏ। ଯୋଗ ଦ୍ୱାରା ଶରୀରର ନମନୀୟତା ବୃଦ୍ଧି ପାଏ। ପ୍ରାଣାୟାମ ଯୋଗର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଂଶ। ଯୋଗ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରେ। ଏହାଦ୍ୱାରା ଆମ ହୃଦୟ ଆଉ ଫୁସ୍ଫୁସ୍ ସୁସ୍ଥ ରହେ। ତେବେ ଯୋଗର ଆହୁରି ଗୋଟିଏ ଭଲ କଥା ହେଉଛି, ଏହାଦ୍ୱାରା ଆମର ନିଦ୍ରା ଭଲ ହୋଇଥାଏ। ସମସ୍ତ ବୟସର ଲୋକମାନେ ଯୋଗ ଅଭ୍ୟାସ କରିପାରିବେ। ଆମେମାନେ ସମସ୍ତେ ଯୋଗ କରିବା ନିହାତି ଆବଶ୍ୟକ, କାହିଁକିନା ଯୋଗ ନିରାମୟ ଜୀବନଯାପନ ପାଇଁ ନିହାତି ଜରୁରୀ। ତେଣୁ ଆମେ ସମସ୍ତେ ଯୋଗକୁ ପ୍ରାଧାନ୍ୟ ଦେବା। ତେବେ ଏହି ପରିପ୍ରେକ୍ଷୀରେ ଆଜିର ଆଲୋଚନାର ବିଷୟ ରହିଛି ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା। ଏ ସମ୍ପର୍କରେ ଆମ ସହିତ ଆଲୋଚନା କରିବା ପାଇଁ କାର୍ଯ୍ୟକ୍ରମରେ ଆଜି ଉପସ୍ଥିତ ଅଛନ୍ତି ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ କେନ୍ଦୁଝର ଶାଖାର ଯୋଗ ପ୍ରଶିକ୍ଷକ କ୍ଷୀରୋଦ ଘଡ଼େଇ। ତେବେ ତାଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇବା। ଆଜ୍ଞା ନମସ୍କାର।
1: ଆଜ୍ଞା ନମସ୍କାର।
0: ଆପଣଙ୍କୁ ଆମ ବସୁନ୍ଧରା କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ତେବେ ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ଆଜି ରହିଛି ଆମର ଆଲୋଚନାର ବିଷୟ। ତେବେ ଏଥିପାଇଁ ପ୍ରଥମେ ଆମ ଶ୍ରୋତା ଭଉଣୀଙ୍କୁ ଟିକେ କହିବେ କି ଏଇ ଯୋଗ କଣ?
1: ଯୋଗ ହେଉଛି ଏକ ବ୍ୟାପକ ଅର୍ଥ। ଯୋଗ ସଂସ୍କୃତ ଶବ୍ଦର ଯୁଜ୍ ଧାତୁରୁ ଆସିଛି, ଯାହାର ଅର୍ଥ ହେଲା ଯୋଡ଼ିବା। ଯୋଡ଼ିବା ହେଲା ଦୁଇ ବା ତତୋଧିକ ଜିନିଷକୁ ଯୋଡ଼ିବାଟାକୁ ଆମେ ଯୋଗ କୁହାଯାଇଥାଏ। କିନ୍ତୁ ଏହା ଯେହେତୁ ଏକ ଆଧ୍ୟାତ୍ମିକ ଅର୍ଥ, ଏହାର ମୂଳ ଲକ୍ଷ୍ୟ ହେଲା ଆଧ୍ୟାତ୍ମିକ ଅର୍ଥ। ଏଠି ସାଧାରଣତଃ ଯୋଉ ଆଧ୍ୟାତ୍ମିକ ଅର୍ଥରେ କୁହାଯାଇଛି ଆତ୍ମା ସହିତ ପରମାତ୍ମାର ମିଳନକୁ ଯୋଗ କୁହାଯାଏ। ଯେହେତୁ ଆତ୍ମା ସହିତ ପରମାତ୍ମାର ମିଳନକୁ ଯୋଗ କୁହାଯାଏ, ଏହା ହେଉଛି ଯୋଗର ଶେଷ ଲକ୍ଷ୍ୟ। କିନ୍ତୁ ତା ପୂର୍ବରୁ ଅନେକ ଗୁଡିଏ ଜିନିଷକୁ ଯୋଗ କରିବାକୁ ପଡିଥାଏ। ସେଇ ହିସାବରେ ପ୍ରଥମେ ସ୍ୱୟଂକୁ ନିଜ ସହିତ ଯୋଡ଼ିବାକୁ ପଡିଥାଏ, ଏବଂ ଏଇ ଯୋଉ ସ୍ୱୟଂକୁ ନିଜ ସହିତ ଯୋଡ଼ିବା ଭିତରେ ଅନେକ ଗୁଡିଏ ଜିନିଷ ରହିଛି, ଯୋଉଟାକି ଆମର ଶରୀର ଭିତରେ ଆମର ରହିଛି ଶରୀର, ମନ, ବୁଦ୍ଧି, ଅହଙ୍କାର, ଆକୁ ଏକାଠି କରିକି ଭଗବାନଙ୍କ ଉଦ୍ଦେଶ୍ୟରେ ଯୋଗ କରାଯାଏ। ନିଜକୁ ନିଜ ସହିତ ଯୋଡ଼ିଲା ପରେ ତାପରେ ଆମର ଆସେ ସମାଜ, ଆସେ ନିଜର ମନ ବିଚାରକୁ ସ୍ୱୟଂ ସହ ଯୋଡ଼ାଯାଏ, ଏବଂ ବ୍ୟକ୍ତିକୁ ପରିବାର ସହିତ ଯୋଡ଼ାଯାଏ। ନିଜକୁ ପରିବାର ସହିତ ଯୋଡ଼ିଲା ପରେ ସେ ପରିବାରକୁ ସମାଜ ସହିତ ଯୋଡ଼ାଯାଏ, ଏବଂ ସମାଜକୁ ରାଷ୍ଟ୍ର ସହ, ଏବଂ ସର୍ବୋପରି ପୁରା ବିଶ୍ୱ ବ୍ରହ୍ମାଣ୍ଡ ସହିତ ଯୋଡ଼ି ହୁଏ। ଏଇଟା ହେଲା ଯୋଗର ପ୍ରକୃତ ଅର୍ଥ। କିନ୍ତୁ ଏଇସବୁ ଜିନିଷ କରିବା ପାଇଁ ଆମକୁ ଅନେକ ଗୁଡିଏ ସୋପାନ ଦେଇକି ଯିବାକୁ ପଡିଥାଏ। ତେଣୁ ଯୋଗଟା ଯେତେବେଳେ ମଣିଷ ନିଜକୁ ନିଜ ସହିତ ଯୋଡ଼ି ହେଇଗଲା ବା ବ୍ୟାପକ ଥରେ ଯୋଡ଼ି ହେଲା, ତାପରେ ସିଏ ଭଗବାନଙ୍କ ସହିତ ଯୋଡ଼ି ହବ। ଏଇଟା ହେଉଛି ଯୋଗର ପ୍ରକୃତ ଅର୍ଥ। କିନ୍ତୁ ଆଜିକାଲି ଯୋଗଟାକୁ ଆମେ ସାଧାରଣତଃ ଆସନ ପ୍ରାଣାୟାମ ଉପରେ ନେଇଛନ୍ତି। ଆସନ ପ୍ରାଣାୟାମ କଲେ ଆସନ ପ୍ରାଣାୟାମଟା ଯୋଗ ନୁହେଁ, ଯୋଗକୁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି। ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ବିସ୍ତୃତ ସମ୍ବାଦ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ସମୟରେ ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗସ୍ତ କରିବା ସହ ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ହିତାଧିକାରୀ ଓ ଡାକ୍ତରମାନଙ୍କ ସହ ଆଲୋଚନା କରିବେ। ରାଷ୍ଟ୍ରପତି ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ଅନ୍ତର୍ଗତ 113 ଖଣି ପ୍ରଭାବିତ ଗ୍ରାମରେ ଏକ ବୃହତ୍ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହାବ୍ୟତୀତ ହାଟଭଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ପକ୍ଷରୁ ମାତୃଶକ୍ତି ଭବନ, ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁରରେ ନବନିର୍ମିତ ପୁଲିସ ଚିଲ୍ଲାର ଉଦ୍ଘାଟନ କରିବେ। ଶନିବାର ଦିନ ରାଷ୍ଟ୍ରପତି ପାହାଡ଼ପୁର ଗସ୍ତ କରିବା ସହିତ ଗୋଷାଣୀ ପୀଠ, ସାନ୍ତାଳି ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା ମଧ୍ୟ କରିବେ। ସେ ଏକ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିବା ସହିତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ସେହିପରି ଏସ୍ଏଲ୍ଏସ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକ କାର୍ଯ୍ୟର ଅଗ୍ରଗତି ଉପରେ ମଧ୍ୟ ରାଷ୍ଟ୍ରପତି ସମୀକ୍ଷା କରିବେ। ପରଦିନ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ସାଧାରଣ କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ କେତେକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କର ପ୍ରମୁଖ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 49,446 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସମ୍ବଲପୁରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏଥିରେ ଯୋଗଦେଇ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଏକ ଜିଲ୍ଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଯୋଗାଣ, ଗ୍ରାମ୍ୟ ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ଲକ୍ଷପତି ଦିଦି, ପିଏମ୍ ସୂର୍ଯ୍ୟଘର, ଭିତ୍ତିଭୂମି ବିକାଶ ଓ ରୋଜଗାର କ୍ଷେତ୍ରରେ ରାଜ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ବୋଲି ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣ ତଥା ବିକାଶମୂଳକ ପ୍ରକଳ୍ପର ସଫଳତା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରେ ରାଜ୍ୟ କୃଷି ବିଭାଗର ଉପଲବ୍ଧି ନେଇ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ କୃଷି ଓ କୃଷକଙ୍କ ବିକାଶ ପାଇଁ ନିଆଯାଇଥିବା ଜନକଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ବିଜୟ କେତନ ଉପାଧ୍ୟାୟ ଏବଂ ସାଧାରଣ ପ୍ରଶାସନ ବିଭାଗର ଉପସଚିବ ସ୍ମିତା ପାଣି ସଦସ୍ୟ ରହିଛନ୍ତି।
ଏହି କମିଟି ମୁଦ୍ରଣଜନିତ ତ୍ରୁଟିର ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିଷୟରେ ଅନୁଧ୍ୟାନ କରିବା ସହ ଆସନ୍ତା 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶିକା ମଧୁସ୍ମିତା ସାହୁ କହିଛନ୍ତି, ଆସନ୍ତା ବର୍ଷରୁ ଏହା ଉପରେ ଗୁରୁତ୍ୱ ଦିଆଯିବ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଶିକ୍ଷକମାନଙ୍କୁ ପୁସ୍ତକରେ ଥିବା ତ୍ରୁଟି ସଂଶୋଧନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। 2027-28 ଶିକ୍ଷାବର୍ଷରୁ ନୂଆ ବହିରେ ଏପରି ତ୍ରୁଟି ଆଉ ଦୃଷ୍ଟିଗୋଚର ହେବ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ପାଠ୍ୟପୁସ୍ତକରେ ପରିଲକ୍ଷିତ ହୋଇଥିବା ତ୍ରୁଟିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆଜିଠାରୁ 22 ଜିଲ୍ଲାରେ ବିଦ୍ୟାଳୟ ଖୋଲିଛି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 8 ଜିଲ୍ଲାରେ ଖରା ଛୁଟି ଅବଧିକୁ ଶନିବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ତାପମାତ୍ରା 40 ଡିଗ୍ରୀ ପର୍ଯ୍ୟନ୍ତ ରହୁଥିବାରୁ ଖରା ଛୁଟି ଅବଧିକୁ ସାମୟିକ ଭାବେ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ କେତେକ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ନୂଆପଡ଼ା ଜିଲ୍ଲାରେ ଆଜିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6ଟାରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢ଼ା ହେବ। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଭର୍ଚୁଆଲ ଏକାଡେମୀର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଗବେଷଣା ଆଦି କ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସହଭାଗିତା ସୁନିଶ୍ଚିତ କରିବା ନେଇ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ଦିବସ ପାଳନ ଅବସରରେ ଜିଲ୍ଲା ଷ୍ଟାଡିୟମରେ ଏକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଗଜପତି ଜିଲ୍ଲାର ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ 2026 ପାଳନ ଉପଲକ୍ଷେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଆସନ୍ତା 21 ତାରିଖରେ ଜିଲ୍ଲାର ସମସ୍ତ ବ୍ଲକ ଏବଂ ସହରାଞ୍ଚଳରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବା ନେଇ ଆଲୋଚନା କରାଯାଇଛି। ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ବାର୍ତ୍ତାକୁ ନେଇ କାର୍ଯ୍ୟକ୍ରମ ପାଳନ କରିବାକୁ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହର ଉତ୍ସବ ମୁଖର ହୋଇଉଠିଛି। ଦେବଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ପାଇଁ ପ୍ରସ୍ତୁତି ଜାରି ରହିଛି। ଦେବୀ ପାର୍ବତୀ ଆଜି କନ୍ୟାଳୟକୁ ଆଗମନ କରିଛନ୍ତି। ଗତବର୍ଷ କନ୍ୟା ପିତାମାତାଙ୍କ ଗଇଁଠାଳ ଫିଟା ପରେ ଚଳିତ ବର୍ଷ କନ୍ୟା ପିତାମାତା ମନ୍ଦିର ଯାଇ ଦେବୀ ପାର୍ବତୀଙ୍କୁ ଘରକୁ ଆଣିଛନ୍ତି। ନନ୍ଦପଡ଼ାର ବମ୍ବରାଡ଼ ବାବା ବାଲୁଙ୍କେଶ୍ୱର, ମୋଦିପଡ଼ାର ଜାଗେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ବୁଢ଼ାରାଜାର ପାହାଡ଼େଶ୍ୱର ବାବାଙ୍କ ସମେତ ସବୁଠି ପ୍ରସ୍ତୁତି ଶେଷ ହୋଇଛି। ରାତ୍ରିର ଶୁଭଲଗ୍ନରେ ବରାନୁଗମନ ଓ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଶୀତଳଷଷ୍ଠୀ ଅବସରରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଶୀତଳଷଷ୍ଠୀ ରାଜ୍ୟର କେବଳ ଏକ ପର୍ବ ନୁହେଁ, ବରଂ ଏହା ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ଗାରିମା ଓ ଭାବମୟ ପରିଚୟ। ଏହା ଆଧ୍ୟାତ୍ମିକ ଧର୍ମଧାରା ଓ ସଂସ୍କୃତିର ବିରଳ ସମାହାର ଅଟେ। ଶୀତଳଷଷ୍ଠୀ ପର୍ବରେ ଥାଳ ଉଠା, ପତର ପେଣ୍ଡି, ଗୁଆଗୁଣା, ବେଦ ନିମନ୍ତ୍ରଣ, ଦେବ ବିବାହ ଏବଂ ନଗର ପରିକ୍ରମା ଭଳି ପ୍ରତିଟି ପାରମ୍ପରିକ ନୀତିକାନ୍ତି ସମଗ୍ର ବିଶ୍ୱରେ ଏହି ପର୍ବକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମା ପାର୍ବତୀ ଓ ଦେବଦେବ ପ୍ରଭୁ ଶିବଙ୍କର ଏହି ବିବାହ ଅବସରରେ ସମଗ୍ର ଜଗତ କଲ୍ୟାଣର ଚେତନା ଉଜ୍ଜୀବିତ ହୋଇ ରହିଛି ବୋଲି ଶ୍ରୀ ପ୍ରଧାନ ଆଲୋକପାତ କରିଛନ୍ତି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇଛି। ଗତ 24 ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ିରେ ସର୍ବାଧିକ 58 ମିଲିମିଟର ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତାକାଲିଠାରୁ 2 ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ମୁଦ୍ରଣଜନିତ ତ୍ରୁଟିର ତଦନ୍ତ ପାଇଁ କମିଟି ଗଠିତ, 7 ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଏବଂ ଶୀତଳଷଷ୍ଠୀ ପାଇଁ ସମ୍ବଲପୁରରେ ବ୍ୟାପକ ପ୍ରସ୍ତୁତି।
ଆଜି ଅନୁଷ୍ଠିତ ହେବ ଦେବଦମ୍ପତିଙ୍କ ବିବାହ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ଆଜି ଏଥିରେ ପ୍ରଥମେ ଶୁଣନ୍ତୁ କଥାଚିତ୍ର ବାଟ ଅବାଟର। ଏହି ସୁନ୍ଦର ଗୀତଟି ଗାଇଛନ୍ତି ୟେସୁ ଦାସ।

ଆପଣ ଶୁଣୁଥିଲେ ବିବିଧ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଥିଲୁ ଆକାଶବାଣୀ କଟକ, ଆକାଶବାଣୀ ଦିଲ୍ଲୀ ତଥା ବିବିଧ ଭାରତୀ ରାଷ୍ଟ୍ରୀୟ ସେବାରୁ ଆକାଶବାଣୀ କେନ୍ଦୁଝର। ଏଥର ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ମିଡ଼ିୟମ ୱେଭ୍‌ରେ 199.3 meter ତଥା 1584 kHz ମାଧ୍ୟମରେ, ପୁଣି FM ବ୍ୟାଣ୍ଡରେ 100.1 ଟ୍ୟୁନ୍ କରି ଶୁଣିପାରୁଛନ୍ତି ଆମ କେନ୍ଦ୍ରକୁ। ହଁ ଶ୍ରୋତା ବନ୍ଧୁ, ଏଥର ସ୍ୱର ସରିତର ମୂର୍ଚ୍ଛନା ଇନ୍ଦ୍ରଧନୁ। ଶ୍ରୋତାବନ୍ଧୁ, ଆକାଶରେ ବର୍ଷା ପରର ଇନ୍ଦ୍ରଧନୁ ଯେପରି ସାତ ରଙ୍ଗର ପୂର୍ବ ସମାହାର, ସେହିପରି ସଙ୍ଗୀତର ସାତ ସୁର ମଧ୍ୟ ମଣିଷ ମନରେ ସୃଷ୍ଟି କରେ ଆନନ୍ଦ, ଅନୁଭବ ଓ ଭାବନାର ଅସଂଖ୍ୟ ରଙ୍ଗ। ସେହି ସୁରିଲା ରଙ୍ଗମାଳାକୁ ନେଇ ଆଜିର ବିବିଧ ଗୀତର ଆସର ସ୍ୱର ସରିତର ରାଗ ଇନ୍ଦ୍ରଧନୁ। ମୁଁ ଗୋପୀନାଥ ସାହୁ ଆପଣଙ୍କୁ ସ୍ୱାଗତ ଜଣାଉଛି ଏହି ସଙ୍ଗୀତମୟ ଆସରକୁ। ଆସନ୍ତୁ ସ୍ୱରର ସରିତରେ ଭାସି ଭାସି ପହଞ୍ଚିବା ମନର ସେହି ରଙ୍ଗୀନ ଦୁନିଆକୁ, ଯେଉଁଠି ପ୍ରତ୍ୟେକ ଗୀତ ଏକ ନୂଆ ଅନୁଭବ, ପ୍ରତ୍ୟେକ ସ୍ୱର ଏକ ନୂଆ ଅନୁଭୂତି। ସଙ୍ଗୀତ ହେଉଛି ହୃଦୟର ଭାଷା, କେବେ ସେ ପ୍ରେମର ଅଭିବ୍ୟକ୍ତି, କେବେ ସ୍ମୃତିର ସମ୍ବଳ, ପୁଣି କେବେ ଜୀବନଯାତ୍ରାର ନିରବ ସାଥୀ। ଏବେ ଶୁଣନ୍ତୁ ଆଜିର ଆସରର ପ୍ରଥମ ଗୀତ।

ଶ୍ରୋତା ବନ୍ଧୁ, ସୁରର କୌଣସି ସୀମା ନାହିଁ, ଭାଷା ନାହିଁ, ବାଧା ନାହିଁ। ସେ କେବଳ ହୃଦୟରୁ ହୃଦୟକୁ ଯୋଡ଼ି ଦେଇଥାଏ ଏକ ଅଦୃଶ୍ୟ ସେତୁରେ। ଆପଣ ଶୁଣୁଛନ୍ତି ସ୍ୱରସରିତର ରାଗ ଇନ୍ଦ୍ରଧନୁ। ଏବେ ଆସନ୍ତୁ ଶୁଣିବା ଆଉ ଏକ ସୁମଧୁର ଗୀତ, ଯାହାର ସୁର ଓ ଶବ୍ଦ ଆପଣଙ୍କ ମନକୁ ଛୁଇଁଯିବ ନିଶ୍ଚୟ।

ସେସହେଲା ସ୍ୱରସରିତର ମୂର୍ଚ୍ଛନା ଇନ୍ଦ୍ରଧନୁ, ଆକାଶବାଣୀ କେନ୍ଦୁଝର, ଏଥର ଯୁବବାଣୀ, ପ୍ରଯୋଜନା ଅନିତା ତିର୍କୀ ଏବଂ ଉପସ୍ଥାପନରେ ଗୋପୀନାଥ।

ନମସ୍କାର ଯୁବ ବନ୍ଧୁ, ସ୍ୱପ୍ନ ଦେଖିବାର ସାହସ, ନୂଆ ପଥ ଗଢ଼ିବାର ଦୃଢ଼ତା ଏବଂ ପରିବର୍ତ୍ତନକୁ ସ୍ୱାଗତ କରିବାର ଅଦମ୍ୟ ଇଚ୍ଛାଶକ୍ତିର ନାମ ହେଉଛି ଯୁବଶକ୍ତି। ଆଜିର ଯୁବପିଢ଼ି କେବଳ ଆସନ୍ତାକାଲିର ଭବିଷ୍ୟତ ନୁହେଁ, ସେମାନେ ବର୍ତ୍ତମାନର ସକ୍ରିୟ ନିର୍ମାତା ମଧ୍ୟ। ଯୁବମନର ଭାବନା, ସୃଜନଶୀଳତା, ସଂଘର୍ଷ ଓ ସଫଳତାର କଥାକୁ ନେଇ ଆପଣ ଶୁଣୁଛନ୍ତି ଆକାଶବାଣୀର ଲୋକପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ମୁଁ ଗୋପୀନାଥ ସାହୁ ଆପଣଙ୍କୁ ସ୍ୱାଗତ ଜଣାଉଛି ଆଜିର ଏହି ବିଶେଷ ଅବସରକୁ।

0: କେନ୍ଦୁଝର ଜିଲ୍ଲାର ବିଶ୍ୱାସ ଯୋଗ୍ୟ ଓ ଭରସାର ଏକମାତ୍ର ପ୍ରତିଷ୍ଠାନ କନକ ଜୁଏଲେରୀ ଓ କନକ ଗାର୍ମେଣ୍ଟସ୍।
1: ସୁନା, ରୂପା, ହୀରା, ଡ୍ରେସ୍ ଓ ଲୁଗା ପାଇଁ କନକ ଜୁଏଲେରୀକୁ ଆସନ୍ତୁ।
0: କନକ ଜୁଏଲେରୀ, ବିଏସ୍ ମଲ, ଧୋବାଡିଆ ଛକ, କେନ୍ଦୁଝର। ମୋବାଇଲ 9437632517।
2: ଶ୍ରୋତା ବନ୍ଧୁ, ସମୟ ବଦଳୁଛି, ସମାଜ ବଦଳୁଛି, ଆଉ ସେହି ପରିବର୍ତ୍ତନର ଅଗ୍ରଦୂତ ସାଜୁଛନ୍ତି ଯୁବପିଢ଼ି। ବିଜ୍ଞାନ, ସାହିତ୍ୟ, କ୍ରୀଡ଼ା, କଳା କିମ୍ବା ସାମାଜିକ ସେବା, ପ୍ରତ୍ୟେକ କ୍ଷେତ୍ରରେ ଯୁବକ ଯୁବତୀମାନଙ୍କ ଅବଦାନ ଆଜି ପ୍ରଶଂସନୀୟ। ସ୍ୱପ୍ନ ଦେଖିବା ଯେତିକି ଜରୁରୀ, ସେହି ସ୍ୱପ୍ନକୁ ସାକାର କରିବା ପାଇଁ ପରିଶ୍ରମ କରିବା ମଧ୍ୟ ସେତିକି ଆବଶ୍ୟକ। ବିଫଳତା କେବେ ଶେଷ ନୁହେଁ, ବରଂ ସଫଳତାର ପଥରେ ଏକ ନୂଆ ଶିକ୍ଷା। ଏହି ସକାରାତ୍ମକ ଚିନ୍ତାଧାରା ହିଁ ଯୁବ ସମାଜକୁ ଆଗକୁ ନେଇଯାଇଥାଏ। ଏବେ ଶୁଣିବା ପରବର୍ତ୍ତୀ ଗୀତ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାବନ୍ଧୁ, ଆଜି ବିଶ୍ୱରେ ବିଜ୍ଞାନ ଓ ପ୍ରଯୁକ୍ତିର ଅଭୂତପୂର୍ବ ବିକାଶ ପଛରେ ଯୁବ ଗବେଷକମାନଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ। ନୂତନ ଚିନ୍ତାଧାରା, ଅଭିନବ ଉଦ୍ଭାବନ ଏବଂ ଅଜଣାକୁ ଜାଣିବାର ଅଦମ୍ୟ ଆଗ୍ରହ ହିଁ ଯୁବପିଢ଼ିକୁ ଗବେଷଣା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ଦେଇଛି। ମହାକାଶ ବିଜ୍ଞାନଠାରୁ ଆରମ୍ଭ କରି ଚିକିତ୍ସା ବିଜ୍ଞାନ, କୃତ୍ରିମ ବୁଦ୍ଧିମତାଠାରୁ ପରିବେଶ ସୁରକ୍ଷା, ପ୍ରତ୍ୟେକ କ୍ଷେତ୍ରରେ ଯୁବକମାନେ ନିଜ ପ୍ରତିଭା ଓ ପରିଶ୍ରମ ଦ୍ୱାରା ନୂତନ ଦିଗନ୍ତ ଉନ୍ମୋଚନ କରିଛନ୍ତି।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଶେଷ ହେଲା ଯୁବବାଣୀ। ପ୍ରଯୋଜନା କରିଥିଲେ ଅନିତା ତିର୍କି ଏବଂ ଉପସ୍ଥାପନରେ ଥିଲେ ମଙ୍ଗୋପୀନାଥ। ଆକାଶବାଣୀ କେନ୍ଦୁଝର ଏଥର ଆଗକୁ ପ୍ରଚାର ହେବାକୁ ଥିବା ଆମ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା।

ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ ବନସୁରଭି ବାଥୁଡ଼ି ଗୀତ ପରିବେଷଣ କରୁଛନ୍ତି ଶିଳ୍ପୀ ଝାଡ଼େଶ୍ୱର ନାୟକ ଏବଂ ସାଥୀ।

ବନସୁର ବିଶେଷ ହେଲା। ଝାଡ଼େଶ୍ୱର ନାୟକ ଏବଂ ସାଥୀ ପରିବେଷଣ କଲେ ବାଥୁଡ଼ି ଗୀତ, ରଜଦୋଳି ଗୀତ ପ୍ରସଙ୍ଗରେ ଥିଲା ଗୀତ। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 6:10 ହେବାକୁ ଯାଉଛି। ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ, ଆକାଶବାଣୀ କଟକ କେନ୍ଦ୍ରରୁ।

0: ସାର୍ ନମସ୍କାର।
1: ନମସ୍କାର ସାର୍, ଆପଣଙ୍କର ପରିଚୟ।
0: ମୋ ନାଁ ହେଲା ସୁବ୍ରତ କୁମାର ତ୍ରିପାଠୀ, ଜନଶିକ୍ଷଣ ସଂସ୍ଥାନ କଳାହାଣ୍ଡିର ଡାଇରେକ୍ଟର।
1: ଆଜ୍ଞା ସାର୍, ଆପଣ ସ୍କିଲ୍ ଇଣ୍ଡିଆ ଉପରେ କାମ କରୁଛନ୍ତି, ତେବେ ସ୍କିଲ୍ ଇଣ୍ଡିଆ ଅଭିଯାନ କ'ଣ ସାର୍, ଏହାର ଉଦ୍ଦେଶ୍ୟ ସବୁ କ'ଣ ରହିଛି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଗୋଟେ କେନ୍ଦ୍ର ସରକାର ଦ୍ୱାରା ଅନୁମୋଦିତ ପ୍ରୋଜେକ୍ଟ, ଯେଉଁ ଜାଗାରେ ଆମେ ଡ୍ରପ୍ ଆଉଟ୍ କିମ୍ବା ଯେଉଁମାନେ ସେମି ସ୍କିଲ୍ଡ ଲେବର ଫୋର୍ସ ଯେଉଁ ରୁରାଲ ଏରିଆରେ ଟ୍ରାପ୍ ହେଇକି ରହିଯାଇଛନ୍ତି, ଆମେ ତାଙ୍କ ଡୋର୍ ଷ୍ଟେପ୍କୁ ଯାଇକି ତାଙ୍କୁ ଟ୍ରେନିଂ ଦେଇଥାଉ। ଯେମିତିକି ଫର୍ମାଲ ଏଜୁକେସନ ITI ଅଛି କିମ୍ବା ଅନ୍ୟ ସଂସ୍ଥା ଅଛି, ସେଇ ଜାଗାରେ ସେମାନେ ଆସିକି ଯେହେତୁ ଶିକ୍ଷା ନେଇପାରିବେ ନାହିଁ ସମୟ ଅଭାବରୁ ହଉ କିମ୍ବା ଅନ୍ୟ କୌଣସି ରିଜନରୁ, ତ ସେଇ ଜିନିଷକୁ ଆଖିରେ ରଖିକି କେନ୍ଦ୍ର ସରକାର ଏଇ ସ୍କିମ୍ଟା ଲଞ୍ଚ କରିଛନ୍ତି, ଯେଉଁ ଜାଗାରେ ଆମେ ପ୍ରତ୍ୟେକ ଗାଁକୁ ପ୍ରତ୍ୟେକ ବ୍ଲକକୁ ଯାଇକି ତାଙ୍କ ଏରିଆରେ ତାଙ୍କ ଘର ପାଖରେ ତାଙ୍କୁ ଟ୍ରେନିଂ ଦେଇଥାଉ।
1: ତେବେ ସାର୍, ଏଇ ଯେଉଁ ସ୍କିଲ୍ ଇଣ୍ଡିଆ ଅଭିଯାନ ଚାଲିଛି, ଆମ କଳାହାଣ୍ଡି ଜିଲ୍ଲାରେ ପର୍ଯ୍ୟନ୍ତ ପାଖାପାଖି କେତେ ଜଣ ତାଲିମ ନେଇ ସାରିଛନ୍ତି ସାର୍?
0: ସ୍କିଲ୍ ଇଣ୍ଡିଆରେ ଆକ୍ଚୁଆଲି 2-3 ଅନ୍ୟ ବି ସ୍କିମ୍ ରଖୁଛି, କିନ୍ତୁ ଜନଶିକ୍ଷଣ ସଂସ୍ଥାନ ଦେଖନ୍ତୁ 2021 କଳାହାଣ୍ଡି ଡିଷ୍ଟ୍ରିକ୍ଟରେ କାମ କରିବା ଆରମ୍ଭ କଲା, ଆଉ 2021 ସେସନରୁ ଆମେ କାମ କରିକି ଏପର୍ଯ୍ୟନ୍ତ ଆମେ ପାଖାପାଖି 7,000 ଲୋକଙ୍କୁ ଆମେ ଅଲରେଡି ଟ୍ରେନ୍ କରିସାରିଛୁ। 7,000 ପାଖାପାଖି 6,500 ଖାଲି ମହିଳା, ଆଉ ବାକି 500 କିମ୍ବା 600 ସେଇଟା ପୁରୁଷ ହେଇଥିବେ। ତ ଆମର ଏଇ ଟ୍ରେନିଂର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଅନ୍ସ୍କିଲ୍ଡ ଲେବର, ସେମାନେ ଯେଉଁ ଘରେ ରହିଯାଇଛନ୍ତି ତାଙ୍କୁ କେମିତିକି ଆମେ ମେନ୍ ଷ୍ଟ୍ରିମ୍ରେ କାମରେ ଆମେ ତାଙ୍କୁ ଅପରଚୁନିଟି ଯୋଗାଇ ପାରିବୁ।
1: ତେବେ ସାର୍, ସ୍କିଲ୍ ଇଣ୍ଡିଆ ଅଧୀନରେ କେଉଁ କେଉଁ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ତାଲିମ ଦେଉଛନ୍ତି?
0: ଏଥିପାଇଁ ଆକ୍ଚୁଆଲି ଆମର 50 କୋର୍ସର ଗୋଟେ ଲିଷ୍ଟ ଅଛି, ଆମର ଯେଉଁ 50 ଲିଷ୍ଟ ଅଛି ସେ ଭିତରୁ ଆମେ ଆମ ଦରକାର ଅନୁସାରେ ଆମେ ଟ୍ରେଡ୍ ବାଛିଥାଉ। ଆଉ ମୁଖ୍ୟତଃ ଆମେ କଳାହାଣ୍ଡି ଡିଷ୍ଟ୍ରିକ୍ଟରେ ସିଲେଇ ହେଲା, ବିୟୁଟି କେୟାର ଆସିଷ୍ଟାଣ୍ଟ ହେଲା, ତାପରେ ଇଲେକ୍ଟ୍ରିକାଲ ଟେକ୍ନିସିଆନ ହେଲା, ୱେୟାରମ୍ୟାନ ହେଲା, ଫୁଡ୍ ପ୍ରୋସେସିଂ ଆଇଟମ, ବଡି ପାମ୍ପଡ଼ ଆଚାର, ଏଇ ଟାଇପ୍ର ଜିନିଷ ବନେଇବାଟା ହେଲା। ଆମ ଏରିଆରେ ବହୁତ ଲୋକ ବ୍ୟାମ୍ବୁ ଉପରେ କାମ କରନ୍ତି, ତ ବ୍ୟାମ୍ବୁ କ୍ରାଫ୍ଟ ଆମେ ଦେଇଥାଉ, କମ୍ପ୍ୟୁଟର ଟ୍ରେନିଂ ଦେଇଥାଉ, ହ୍ୟାଣ୍ଡ ଏମ୍ବ୍ରଏଡରି ଦେଇଥାଉ, ଏଇ ଟାଇପ୍ର ପାଖାପାଖି ଆମେ 10-12 ଟ୍ରେଡ୍ ଆମେ ଦେଇଥାଉ। ପ୍ଲମ୍ବିଂ ଦେଇଥାଉ, କନଷ୍ଟ୍ରକ୍ସନ୍ ଦେଇଥାଉ, ମିସ୍ତ୍ରୀ କାମ ଯେଉଁଟା ସେଇଟା ବି ଆମେ ଦେଇଥାଉ। ଆମର ଯେଉଁ ଫିଲ୍ଡ ଷ୍ଟାଫ୍ ଅଛନ୍ତି, ଆମର ଯେଉଁ ପ୍ରୋଗ୍ରାମ୍ର ଷ୍ଟାଫ୍ ଯେଉଁମାନେ ଅଛନ୍ତି, ସେମାନେ ବିଭିନ୍ନ ବ୍ଲକ ବିଭିନ୍ନ ଗାଁକୁ ଯାଇକି ସେ ଜାଗାରେ ସେମାନେ ସରପଞ୍ଚ ହେଲା କିମ୍ବା ଟିକେ ଆକ୍ଟିଭ ଥାନ୍ତି ଏଇ କାମ ପାଇଁ, ତାଙ୍କ ସହିତ କଣ୍ଟାକ୍ଟ କରିକି ପ୍ରଥମେ ଆମେ ଆଦାୟ କରୁ ଯେ ସେ ଜାଗାରେ କ'ଣ ହେଇପାରିବ, ସେ ଜାଗାରେ କେଉଁଥିପାଇଁ ଲୋକ ଇଣ୍ଟରେଷ୍ଟେଡ୍ ଅଛନ୍ତି, କେଉଁ କେଉଁ ଟ୍ରେଡ୍, ମାନେ ଜେନେରାଲି ସିଲେଇ ପାଇଁ ସବୁ ଜାଗାରେ ଇଣ୍ଟରେଷ୍ଟେଡ୍ ଥାନ୍ତି, କିନ୍ତୁ ସିଲେଇ ଛାଡ଼ିକି ଆଉ କେଉଁଥିପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି, ଆଉ ସେଇଥିପାଇଁ ସେଇ ଏରିଆରେ ଶିଖେଇବା ପାଇଁ ଟିଚର ଅଛନ୍ତି କି ନାହିଁ। ଏ 2 ଜିନିଷ ହେଲା ପରେ ଆମେ ଗୋଟେ ମିଟିଂ କରିଥାଉ, ଯେଉଁ ଜାଗାରେ ବେନିଫିସିଆରୀ ମାନଙ୍କୁ ଆମେ ଏଇ ଜିନିଷର କ'ଣ ସୁବିଧା ହେବ, ସେମାନେ ଟ୍ରେନିଂ ନେଲା ପରେ କେଉଁ କେଉଁ ବେନିଫିଟ୍ ପାଇବେ।
1: ତେବେ ସାର୍, ତାଲିମ ନେଲା ପରେ ତାଙ୍କର ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ପାଇଁ କ'ଣ ସବୁ ବ୍ୟବସ୍ଥା କରନ୍ତି?
0: ଜନଶିକ୍ଷଣ ସଂସ୍ଥାନ ଏଇଟା ହେଲା ଆପଣଙ୍କର ଆତ୍ମନିଯୁକ୍ତିର ଗୋଟେ ସ୍କିମ୍, ତ ଏଇ ଜାଗାରେ ଏମ୍ପ୍ଲୟମେଣ୍ଟ ଲିଙ୍କେଜ୍ କିଛି ଡାଇରେକ୍ଟଲି ନାହିଁ, କିନ୍ତୁ ଆମେ ଡିଷ୍ଟ୍ରିକ୍ଟ ଲେଭେଲରେ ଯେଉଁ DIC ଅଛନ୍ତି, ଡିଷ୍ଟ୍ରିକ୍ଟ ଇଣ୍ଡଷ୍ଟ୍ରିଆଲ ସେଣ୍ଟର କିମ୍ବା ଆମର ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛନ୍ତି, ତାଙ୍କ ସହିତ କୋଅର୍ଡିନେଟ୍ କରିକି ତାଙ୍କୁ ପ୍ଲେସମେଣ୍ଟ ବି ଦେବା ପାଇଁ ଆମେ ଟ୍ରାଏ କରିଥାଉ। ୟା ବାଦ ସେମାନେ ବିଭିନ୍ନ ସ୍କିମ୍ ଗଭର୍ଣ୍ଣମେଣ୍ଟର ଯେଉଁ ସ୍କିମ୍ ଗୁଡ଼ାକ ଆସୁଥାଏ ସେଇ ଜାଗାରେ ସେମାନେ କେମିତିକି ଲୋନ୍ ନେଇକି ନିଜେ ଗୋଟେ ଷ୍ଟାର୍ଟଅପ୍ ଷ୍ଟାର୍ଟ କରିପାରିବେ, ସେଇଥିପାଇଁ ବି ଆମେ ଚେଷ୍ଟା ଆମେ କରିଥାଉ। ସ୍କିଲ୍ ଇଣ୍ଡିଆର ଇକୋସିଷ୍ଟମ୍ରେ ଦେଖନ୍ତୁ ସମସ୍ତଙ୍କର କିଛି ନା କିଛି ରୋଲ୍ ରହିଛି, ତ ଏଇ ଜାଗାରେ ଆମର ରୋଲ୍ ରହିଛି ତାଲିମ ଦେବାଟା। ଆମେ ତାଲିମ ଦେଲା ପରେ ସେମାନେ ଅନ୍ୟ ଏଜେନ୍ସି ଯେଉଁ ଗୁଡ଼ାକ ଅଛନ୍ତି ତାଙ୍କ ପାଖକୁ ଯାଇକି କେମିତିକି ଏଇ ତାଲିମର ଆଉଟକମ୍ଟା ସେମାନେ ପାଇପାରିବେ ସେଇଟା ଚେଷ୍ଟା କରିବା କଥା। ତ ବେନିଫିସିଆରୀ ଯାଇକି ସେ ଜାଗାରେ ଲୋନ୍ ନେଇକି ତାଙ୍କ ଗାଇଡେନ୍ସ ନେଇକି ସେମାନେ ଷ୍ଟାର୍ଟ କରୁଛନ୍ତି।
1: ତେବେ ଏଇ କାର୍ଯ୍ୟକ୍ରମକୁ ନେଇକି ଆପଣଙ୍କର ଏଭଳି କିଛି ଅନୁଭୂତି ଅଛି କି ଯାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ?
0: ଦେଖନ୍ତୁ, ଯେତେବେଳେ ଜଣେ ଟିଚର ଷ୍ଟୁଡେଣ୍ଟକୁ ପଢାଏ ତ ସେ ଡେଫିନେଟଲି ଷ୍ଟୁଡେଣ୍ଟରୁ କିଛି ବେଟର ଆଉଟକମ୍ ଆଶା କରିଥାଏ, ଠିକ୍ ସେମିତି ଆମେ ବି ଯେତେବେଳେ ଗୋଟେ ଦକ୍ଷତା ଟ୍ରେନିଂ ଦେଉଛୁ ଆମେ ବି ଆଶା କରୁଛୁ ଯେ ଆମ ବେନିଫିସିଆରୀ ସେଇ ଦକ୍ଷତାକୁ ନେଇକି ଆକୁ କିଛି କରନ୍ତୁ, କିଛି ନିଜ ପାଇଁ ହଉ ସମାଜ ପାଇଁ ହଉ କିଛି ଭଲ କରିପାରନ୍ତୁ, ସେଇଟା ହିଁ ଆମର ଚେଷ୍ଟା ଥାଏ। ଆଉ ଏଇ ଦିଗରେ ବହୁତ ଗୁଡ଼ାଏ ଆମର ବେନିଫିସିଆରୀ ଅଛନ୍ତି ଯେଉଁମାନେ ନିଜ ଷ୍ଟାର୍ଟଅପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ନିଜର ଗୋଟେ ବ୍ୟୁଟି ପାର୍ଲର ହେଲା କିମ୍ବା ନିଜର ଗୋଟେ ଟେଲରିଂ ସପ୍ ସେମାନେ ଷ୍ଟାର୍ଟ କରିଛନ୍ତି, ଆଉ ନିଜେ ଷ୍ଟାର୍ଟ କରିବା ସାଙ୍ଗେ ସାଙ୍ଗେ ସେମାନେ ତାଙ୍କ ସାଙ୍ଗରେ ଯେଉଁମାନେ ପଢ଼ୁଥିଲେ ତାଙ୍କ ସାଙ୍ଗରେ ଯେଉଁମାନେ ବେନିଫିସିଆରୀ ତାଲିମ ନେଉଥିଲେ ତାଙ୍କୁ ବି ସେମାନେ ସେ ଜାଗାରେ ଏନଗେଜ୍ କରିପାରିଛନ୍ତି। ଏଇଟା ଗୋଟେ ବୋଲି ନୁହେଁ, କଳାହାଣ୍ଡି ଡିଷ୍ଟ୍ରିକ୍ଟର ବିଭିନ୍ନ ଏରିଆରେ, ଜୟପାଟଣା ଏରିଆରେ ଗୋଟେ ବେନିଫିସିଆରୀ ଆମର ଜଣେ ସେ ଗୋଟେ ତାଙ୍କ ନିଜ ବ୍ୟୁଟି ପାର୍ଲର ଷ୍ଟାର୍ଟ କରିପାରିଲେ, ବେହେରା ଏରିଆରେ ଆମର କିଛି ଭଉଣୀମାନେ ସେମାନେ ତାଙ୍କର ଗୋଟେ ପ୍ରଡକ୍ସନ୍ ଗ୍ରୁପ୍ ଗୋଷ୍ଠୀ ରେଜିଷ୍ଟର କରିକି ସ୍କୁଲର ଡ୍ରେସ୍ ଆଉ ଅନ୍ୟାନ୍ୟ ଜିନିଷ ସେମାନେ ପ୍ରସ୍ତୁତ କରିକି ସେମାନେ ଜୀବିକା ମାନେ ଆର୍ନ କରିପାରିଲେ, ତ ଏଇ କିଛିଟା ଜିନିଷ ଦେଖିଲା ପରେ ଆମକୁ ବହୁତ ଖୁସି ଲାଗେ, ଆଉ ଏଇଟା ହିଁ ଆମର ସନ୍ତୁଷ୍ଟି।
1: ତେବେ ସ୍କିଲ ଇଣ୍ଡିଆ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ କଣ ସବୁ ଆଉ ଆପଣଙ୍କର ଯୋଜନା ରହିଛି ସାର୍?
0: ସ୍କିଲ ଇଣ୍ଡିଆ କଣ ହଉଛି ନା, ବହୁତ ଲୋକ ଜାଣିପାରୁନାହାନ୍ତି, ଆଉ ସେ ଦିଗରେ ହିଁ ଆକ୍ଚୁଆଲି ମୁଁ ଭାବୁଛି ଯେ ପ୍ରଚାର ପ୍ରସାର ହେବା କଥା। ବହୁତ ଗୁଡ଼ାଏ ଲୋକ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ମାନେ ଗଭର୍ଣ୍ଣମେଣ୍ଟ ତାଙ୍କୁ ଆତ୍ମନିର୍ଭର କରିବା ପାଇଁ କୋଉ କୋଉ ଜିନିଷ ଗୁଡାକ ସେ ଷ୍ଟାର୍ଟ କରିଛି। ନୋ ଡାଉଟ୍ ଗଭର୍ଣ୍ଣମେଣ୍ଟ ଚେଷ୍ଟା କରୁଛି, ବ୍ଲକ ଲେଭେଲ କାଉନସିଲିଂ କ୍ୟାମ୍ପ ଏବେ ଜଷ୍ଟ ହେଇଥିଲା, ତ ବିଭିନ୍ନ ପ୍ରକାର ଚେଷ୍ଟା ଚାଲିଛି, କିନ୍ତୁ ଏଇ ଦିଗରେ ଆଉ କିଛି ଅଧିକା କାମ ହେବା ଦରକାର, ଯୋଉ ଜାଗାରେ କି ଗ୍ରାସରୁଟ ଲେଭେଲ ତକ ଏଇ ମେସେଜଟା ଯାଇପାରିବ ଯେ ସେମାନଙ୍କୁ ଗାଁ ସେଇ ଟ୍ରେଡିସନାଲ କାମ ଛାଡିକି କିଛି ଅନ୍ୟ ଜିନିଷ କରିବାକୁ ପଡିବ, ଯୋଉ ଜାଗାରେ ସେମାନେ କିଛି ଅଧିକା ଉପାର୍ଜନ କରିପାରିବେ।
1: ତେବେ ଏଥିପାଇଁ ଯୁବପିଢ଼ିକୁ ଆପଣ କିଛି କହିବାକୁ ଚାହିଁବେ ସାର୍?
0: ଯୁବପିଢ଼ି ପାଇଁ ଗୋଟେ ହିଁ ମୋର କଥା ରହିବ ଯେ ସମସ୍ତେ ଆଜିକାଲି କଣ ହଉଛି ନା, ଜବ୍ କଥା ଚିନ୍ତା କରୁଛନ୍ତି ଯେ ସେମାନେ କେମିତି କି ଗଭର୍ଣ୍ଣମେଣ୍ଟ କିମ୍ବା ସେମି ପ୍ରାଇଭେଟ କିମ୍ବା ପ୍ରାଇଭେଟ ର ଯାଇକି ଏନଗେଜ ହେଇକି ଗୋଟେ 10-4 ସେଇଠି ରହିକି କାମ କରିକି ପଳେଇ ଆସିବେ, ସେଇଟା ଯେ ସେତେ ଦୂର ସନ୍ତୁଷ୍ଟି ନୁହେଁ। ଯୁବପିଢ଼ିକୁ ମୋର ଗୋଟେ ସଜେସନ ଏଟା ରହିବ ଯେ ସେମାନେ ନିଜ ଆଡୁ କିଛି ଗୋଟେ ଷ୍ଟାର୍ଟ କରନ୍ତୁ। ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ କିଛି ସ୍କିଲ ର ରିକ୍ୱାରମେଣ୍ଟ ଥାଏ, କିଛି ମାର୍କେଟ ର ମାନେ ନିଡ୍ ଥାଏ, ସେଇଟାକୁ ସେମାନେ ଟିକେ ନିଜେ ଧ୍ୟାନ ଦେଇକି କିମ୍ବା ୱିଥ୍ ଦ ହେଲ୍ପ ଅଫ୍ ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ, ଡିଷ୍ଟ୍ରିକ୍ଟ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଛି, DIC ଅଛନ୍ତି, ତାଙ୍କ ସହିତ କଣ୍ଟାକ୍ଟ କରିକି ସେମାନେ କୋଉ ଜିନିଷ କଲେ ବେଟର ହେଇପାରିବ ସେଇଟା ଚିନ୍ତା କରିକି ନିଜେ ଗୋଟେ ଷ୍ଟାର୍ଟଅପ୍ କରିବା ପାଇଁ ଚିନ୍ତା କରନ୍ତୁ। ସେଇଟା ହିଁ ମୋ ହିସାବରେ ଗୋଟେ ବେଟର ଅପରଚୁନିଟି ହେବ, ତାଙ୍କ ପାଇଁ ନୁହେଁ ବଟ୍ ସୋସାଇଟି ପାଇଁ, ସେମାନେ ନିଜ ସାଙ୍ଗେ ସାଙ୍ଗେ ଆଉ କିଛି ଲୋକଙ୍କୁ ନିଯୁକ୍ତି ଦେଇପାରିବେ, ତ ସେଇ ଜାଗାରେ ହିଁ ଆମ ସନ୍ତୁଷ୍ଟି ମିଳିବ।
1: ତେବେ ଏଇ ଯୋଜନା କାର୍ଯ୍ୟକାରୀ କରିବାରେ କଣ ବିଶେଷ ଆହ୍ୱାନର ସମ୍ମୁଖୀନ ହେଲା ବୋଲି ଆପଣଙ୍କୁ ଲାଗୁଛି କି ସାର୍?
0: ଦେଖନ୍ତୁ, ଲୋକଙ୍କ ଯୋଉ ମାଇଣ୍ଡସେଟ୍ଟା ଥାଏ, କେହି ବି ତାଙ୍କ ନିଜ ଏରିଆରୁ ବାହାରିକି ଯିବା ପାଇଁ ଚାହୁଁନାହାନ୍ତି। ଏଇ ଜାଗାରେ ଆମେ ଯୋଉଟା ଗୋଟେ ମେଜର ପ୍ରୋବ୍ଲେମ ଆମେ ଫେସ୍ କରୁଛୁ, ଆମେ ଇଣ୍ଟରାକ୍ଟ ହେଲା ଟାଇମ୍ରେ ଆମକୁ ବହୁତ କନ୍ଭିନ୍ସ କରିବାକୁ ପଡୁଛି ଲୋକଙ୍କୁ, ସେମାନେ ତାଙ୍କ ଏରିଆ ଶିଖି ସାରିଲା ପରେ ବି ସେମାନେ ନିଜ ଏରିଆ ଛାଡ଼ିକି ଅନ୍ୟ ଏରିଆରେ ଅପରଚୁନିଟି ଥିଲେ ବି ସେମାନଙ୍କୁ ଯିବା ପାଇଁ ସେମାନେ ଇଣ୍ଟରେଷ୍ଟେଡ୍ ହଉନାହାନ୍ତି। ତ ସେଇ ଗୋଟେ ହିଁ ଜିନିଷ ଟିକେ ଲୋକେ ନିଜ ଆଡୁ ଚିନ୍ତା କରିକି ଟିକେ ମାଇଣ୍ଡସେଟ୍ ଚେଞ୍ଜ କରିବା ପାଇଁ ଯୋଉ ଚେଷ୍ଟା ହେବା କଥା, ସେଇଟା ଗୋଟେ ହିଁ ଜିନିଷ ଲ୍ୟାକ୍ ରହିଯାଉଛି ଏଇ ଜାଗାରେ।
1: ତେବେ କଣ ବାର୍ତ୍ତା ଦେବାକୁ ଚାହିଁବେ ଆମ ଶ୍ରୋତା ବନ୍ଧୁମାନଙ୍କୁ?
0: ମୁଁ ସମସ୍ତଙ୍କୁ ଏଇଟା ହିଁ କହିବାକୁ ଚାହୁଁଛି ଯେ ଏଇ ସମୟରେ ଭାରତ ମେକ୍ ଇନ୍ ଇଣ୍ଡିଆ, ସ୍କିଲ୍ ଇଣ୍ଡିଆ ଉପରେ ବହୁତ କାମ କରୁଛି, ଆଉ ସମସ୍ତେ ତାର ଗୋଟେ ପାର୍ଟ ହେବା ପାଇଁ ଚେଷ୍ଟା କରନ୍ତୁ। ନିଜେ ଟ୍ରେନିଂ ନେବା ସଙ୍ଗେ ସଙ୍ଗେ ଗୋଟେ ଛୋଟ ଷ୍ଟାର୍ଟଅପ୍, କୌଣସି ଗୋଟେ ପ୍ରୋଜେକ୍ଟ ନେଇକି ଆରମ୍ଭ କରିବା ପାଇଁ ଟ୍ରାଏ କରନ୍ତୁ, ସୋ ଦେଟ୍ ଆମର ଏଇ ଯୋଉ ଚେଷ୍ଟାଟା ଅଛି ସେଇଟା ସଫଳ ହେଇପାରିବ।
1: ବହୁତ ସୁନ୍ଦର ବାର୍ତ୍ତା ସାର୍, ଆପଣଙ୍କର ବହୁମୂଲ୍ୟ ସମୟ ଦେଇ ଆପଣ ସ୍କିଲ୍ ଇଣ୍ଡିଆ ସମ୍ପର୍କରେ ଆମ ସହ ଆଲୋଚନା କଲେ। ଏହି ଆଲୋଚନାରୁ ନିଶ୍ଚିତ ଭାବରେ ଆମର ଯୁବପିଢ଼ି ପ୍ରେରଣା ପାଇବେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ନମସ୍କାର।
2: ମୋର ନାମ ଦୁର୍ଲଭୀ ହଂସ, ବେହେରା ଗ୍ରାମ କଲାହାଣ୍ଡିରେ ମୋର ଘର। ଏବେ ମୁଁ 3 ଶେଷ ବର୍ଷ ପଢିବା ସହ ସିଲେଇ କାମ କରୁଛି। ଏଥିପାଇଁ ଭାରତ ସରକାରଙ୍କ ସ୍କିଲ୍ ଇଣ୍ଡିଆ ମିଶନ ମୋତେ ସାହାଯ୍ୟ କରିଛି। ଦନପାଟ ଯୁବ ସେବା ସଂଗଠନ ବେହେରା, ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ ମୁଣ୍ଡ୍ରାଗୁଡ଼ା ଏବଂ ଜନଶିକ୍ଷଣ ସଂସ୍ଥା ଭବାନୀପାଟନା ସହଯୋଗରେ ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ଆମ ଅଞ୍ଚଳର ଯୁବତୀ ଓ ମହିଳାଙ୍କୁ ସିଲେଇ ତାଲିମ ପ୍ରଦାନ କରାଯାଇଛି। ଏଥିରେ ତାଲିମ ଗ୍ରହଣ କରି ଆମେ ସଶକ୍ତ, ଆତ୍ମନିର୍ଭର, ସଂଗଠିତ ଓ ସ୍ୱାବଲମ୍ବୀ ହୋଇପାରିଛୁ। ଆମେ ପ୍ରାକ୍ ବିଦ୍ୟାଳୟ ପୋଷାକ, ବିଦ୍ୟାଳୟ ପୋଷାକ, ରେଡିମେଡ୍ ପୋଷାକ ଓ ବ୍ୟାଗ୍ ତିଆରି କରି ରୋଜଗାରକ୍ଷମ ହୋଇପାରିଛୁ। ସଂଗଠିତ ଭାବେ କାମ କରିବାକୁ ଆମେ ଦନପାତ ଉତ୍ପାଦକ ଗୋଷ୍ଠୀ ଗଠନ କରିଛୁ, ଏଥିପାଇଁ ସରକାର ସହାୟତା ବି ମିଳିଛି। ବର୍ତ୍ତମାନ ଆମ ଗୋଷ୍ଠୀରେ 300 ମହିଳା କାର୍ଯ୍ୟରତ ଅଛନ୍ତି। ଧର୍ମଗଡ଼ ବ୍ଲକର 21 ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୋଷାକ ସିଲେଇ କରି ବଣ୍ଟନ କରିଥିଲୁ। ସ୍ଥାନୀୟ ବଜାରରେ ମଧ୍ୟ ଆମ ସିଲେଇ ବ୍ୟାଗ୍ର ଚାହିଦା ରହିଛି। ମୋଟାମୋଟି ଭାବେ ସ୍କିଲ୍ ଇଣ୍ଡିଆ ମିଶନ ଆମକୁ ସଶକ୍ତ, ସ୍ୱାବଲମ୍ବୀ କରିଛି। ଏଣୁ ସରକାରଙ୍କୁ ଧନ୍ୟବାଦ।

0: ଶୁଣିଲେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ସୁଧୀର କୁମାର ଧାଙ୍ଗଡ଼ା ମାଝି। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ ଆଲବମ୍ ଗୀତ ମଳୟ ମିଶ୍ରଙ୍କ ସଙ୍ଗୀତରୁ। ପ୍ରଥମେ ଶିଳ୍ପୀ ଉଦିତ ନାରାୟଣ ଏବଂ ଗୀତ ରଚନା ଗଣେଶ୍ୱର ମହାପାତ୍ର।

କାର୍ଯ୍ୟକ୍ରମର ଶେଷ ଗୀତ ଶିଳ୍ପୀ ଶୈଳଭାମା ମହାପାତ୍ର, ଗୀତ ରଚନା ଗୁରୁ ଶତପଥୀ। କ୍ଷମା କରିବେ, କଣ୍ଠ ଘନଶ୍ୟାମ ପଣ୍ଡା, ଗୀତ ଗୁରୁ ଶତପଥୀ।

0: ଶେଷ ହେଲା ଆଲବମ୍ ଗୀତ। ଶିଳ୍ପୀ ଥିଲେ ଉଦିତ ନାରାୟଣ, ଶୈଳଭା ମହାପାତ୍ର ଏବଂ ଘନଶ୍ୟାମ ପଣ୍ଡା। ଆକାଶବାଣୀ କେନ୍ଦୁଝର, ସମୟ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆର ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଂ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ନିଟ୍ UG ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପାରମ୍ପରିକ ପଦ୍ଧତିଗୁଡ଼ିକ ବିଫଳ ହେଉଥିବା କ୍ଷେତ୍ରରେ ନବସୃଜନ ସମାଧାନର ପନ୍ଥା ପ୍ରଦାନ କରିପାରିବ। ପ୍ୟାରିସରେ ଭିଭାଟେକ୍ 2026 ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ମୋଦି ଡିଜିଟାଲ ଆର୍ଥିକ କାରବାର, ଆର୍ଥିକ ସମାବେଶୀ, ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ କୃଷି ଭଳି କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଯୁକ୍ତି ଆଧାରିତ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଭାରତର ମହାକାଶ ପ୍ରଯୁକ୍ତି ଏବଂ ପରମାଣୁ ଶକ୍ତି କ୍ଷେତ୍ରର ସଫଳତା ମାଧ୍ୟମରେ ମାନବ ଦକ୍ଷତାର ସୀମା ବ୍ୟାପକ ହୋଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଯୁକ୍ତିବିଦ୍ୟା ସମସ୍ତଙ୍କ ପାଇଁ ସୁଗମ ହେବା ଉପରେ ଗୁରୁତ୍ୱ ପ୍ରଦାନ କରି ଶ୍ରୀ ମୋଦି କହିଛନ୍ତି, କୃତ୍ରିମ ବୁଦ୍ଧିମତା ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ଦୃଷ୍ଟିକୋଣ ନେଇ ଭାରତ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ କାର୍ଯ୍ୟ କରୁଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ବାଣିଜ୍ୟ ନିବେଶ, ପ୍ରଯୁକ୍ତି ଆଦାନ ପ୍ରଦାନ ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଏହା ଅଧିକ ଗତିଶୀଳ କରିବ। ବିଶ୍ୱସ୍ତରୀୟ ଗବେଷକ ଏବଂ ନିବେଶକଙ୍କୁ ଭାରତ ସହିତ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ୟାରିସରେ ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ସାମୁଦ୍ରିକ ଭିତ୍ତିଭୂମି, ଉତ୍ପାଦନ, କୃତ୍ରିମ ବୁଦ୍ଧିମତା ଏବଂ ସ୍ଥାୟିତ୍ୱ ଆଦି ବିଭିନ୍ନ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ବୈଠକ ପରେ ଆକାଶବାଣୀ ସହ ଆଲୋଚନା କାଳରେ କେତେକ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାରତରେ ବୃଦ୍ଧି ପାଉଥିବା ସୁଯୋଗ ଉପରେ ଆଲୋକପାତ କରିବା ସହ ସମ୍ପର୍କ ବୃଦ୍ଧି ନେଇ କମ୍ପାନୀ ତରଫରୁ ଗ୍ରହଣ କରାଯିବାକୁ ଥିବା ଯୋଜନା ଉପରେ ସୂଚନା ପ୍ରଦାନ କରିଛନ୍ତି। ବେନୋଇଟ୍ ବାଜିନ୍ର ଅଧ୍ୟକ୍ଷ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସେନ୍ଥ ଗୋବେନ୍ କହିଛନ୍ତି, ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ ଭାରତ ଏକ ପ୍ରମୁଖ ଉତ୍ପାଦନ ରପ୍ତାନୀ କେନ୍ଦ୍ର ଭାବେ ପ୍ରତିଷ୍ଠା ଲାଭ କରିଛି। ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଶକ୍ତି ଦକ୍ଷତା ବିକାଶ କ୍ଷେତ୍ରରେ ତାଙ୍କ କମ୍ପାନୀ ନିବେଶ କରିବା ପାଇଁ ବିଚାର କରୁଛି ବୋଲି ସେ ସୂଚନା ଦେଇଛନ୍ତି। ମିଷ୍ଟ୍ରାଲ AIର CEO ଆର୍ଥର ମେନକ୍ସ କହିଛନ୍ତି, ଭାରତୀୟ ଭାଷା କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଏବଂ କୃତ୍ରିମ ବୁଦ୍ଧିମତା ଆଧାରିତ ଗବେଷଣା କ୍ଷେତ୍ରକୁ ଅଧିକ ବ୍ୟାପକ କରିବାରେ ସହଭାଗୀ ହେବାକୁ ତାଙ୍କ କମ୍ପାନୀ ଆଗ୍ରହ ପ୍ରକାଶ କରିଛି। CMA CGMର ଅଧ୍ୟକ୍ଷ ତଥା CEO ରୋଜାଲ୍ଡ ସାଦେ କହିଛନ୍ତି, ଭାରତ ଜାହାଜ ନିର୍ମାଣ କ୍ଷେତ୍ରରେ ଦ୍ରୁତ ବିକାଶ କରୁଛି। ଭାରତୀୟ ଜାହାଜ ନିର୍ମାଣ କ୍ଷେତ୍ର ସହ ମିଳିତ ଭାବେ 6 LNG ଚାଳିତ ଜାହାଜ ନିର୍ମାଣ ପାଇଁ ତାଙ୍କ କମ୍ପାନୀ ନିଷ୍ପତ୍ତି ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ବୈଠକରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ଅର୍ଥନୈତିକ ଓ ପ୍ରଯୁକ୍ତିବିଦ୍ୟା ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଦେଶରେ ସମବାୟ ବ୍ୟାଙ୍କିଂ, ଜୈବ ଉତ୍ପାଦ ଏବଂ ସମବାୟ ରପ୍ତାନୀକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରି ଏ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ସମୀକ୍ଷା କରିଛନ୍ତି। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ବୈଠକରେ ପ୍ରସ୍ତାବିତ ଭାରତୀୟ ସମବାୟ ବ୍ୟାଙ୍କ ଏବଂ ଭବିଷ୍ୟତରେ ସମବାୟ ବ୍ୟାଙ୍କିଂ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହାର ଭୂମିକା ଉପରେ ଆଲୋଚନା ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ପଦକ୍ଷେପ ଗୁଡ଼ିକର ଅଗ୍ରଗତିଗୁଡ଼ିକ ଉପରେ ବୈଠକରେ ସମୀକ୍ଷା କରାଯାଇଛି। ସାଇବର ଠକେଇକୁ ପ୍ରତିହତ କରିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ସହ ସମ୍ମିଳିତ ମାଧ୍ୟମରେ କରାଯାଉଥିବା କାର୍ଯ୍ୟ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରଣାଳୟ କହିଛି। ନିଶାମୁକ୍ତ ପରିସର ଅଭିଯାନ ଅଧୀନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଉପରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ଶ୍ରୀ ପି ରାଧାକ୍ରିଷ୍ଣନ ଉଚ୍ଚ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଭାରତ ଗଠନରେ ଅଧିକରୁ ଅଧିକ ସାମିଲ ହେବା ସହ ନିଶା ବ୍ୟବହାର ବିରୁଦ୍ଧରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ରାଧାକ୍ରିଷ୍ଣନ ଚଳିତ ବର୍ଷ ଆରମ୍ଭରେ ବିଶ୍ୱବିଦ୍ୟାଳୟରେ ନିଶାମୁକ୍ତ କ୍ୟାମ୍ପସ୍ ଅଭିଯାନ ଏବଂ ଇ ପ୍ରତିଜ୍ଞା ପ୍ଲାଟଫର୍ମର ଶୁଭାରମ୍ଭ ଉପରେ ଏହି ଅବସରରେ ଆଲୋକପାତ କରିଛନ୍ତି। 53,000 ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ସାମୂହିକ ପଦକ୍ଷେପ ମାଧ୍ୟମରେ ନିଶାମୁକ୍ତ ପରିସର ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିବା ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ଏଭଳି ପଦକ୍ଷେପ ଏକ ସୁସ୍ଥ ସଶକ୍ତ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ପିଏମ୍ଭିଭିଆର୍ୱାଇ ଅଧୀନରେ ପ୍ରାୟ 2400 କୋଟି ଟଙ୍କାର ପ୍ରୋହାହନ ରାଶି ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅର୍ଥ ପ୍ରଦାନ କେନ୍ଦ୍ର ସରକାରଙ୍କ ପ୍ରମୁଖ ନିଯୁକ୍ତିଭିତ୍ତିକ ପ୍ରୋହାହନ ଯୋଜନାର କାର୍ଯ୍ୟକାରିତା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଦେଶବ୍ୟାପୀ ଅଦ୍ୟାବଧି ଏହି ଯୋଜନା ଅନ୍ତର୍ଗତ 15 ଲକ୍ଷ ହିତାଧିକାରୀଙ୍କୁ ନିଯୁକ୍ତି ପାଇବାରେ ସହାୟତା ମିଳିପାରିଛି। ଯୋଜନାରେ କର୍ମକ୍ଷେତ୍ରରେ ପ୍ରବେଶ କରୁଥିବା ନୂତନ କର୍ମଚାରୀଙ୍କୁ ସହାୟତା ପ୍ରଦାନ କରିବା ପାଇଁ 15,000 ଟଙ୍କା ପର୍ଯ୍ୟନ୍ତ ପ୍ରୋହାହନ ରାଶି ମିଳିବ। ଗତବର୍ଷ ଅଗଷ୍ଟ ମାସ ପହିଲାରୁ କାର୍ଯ୍ୟକାରୀ ହୋଇଥିବା ଏହି ଯୋଜନାରେ ସମୁଦାୟ 99,446 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। 2 ବର୍ଷ ମଧ୍ୟରେ 3,50,00,000ରୁ ଉର୍ଦ୍ଧ୍ୱ ରୋଜଗାର ସୃଷ୍ଟିକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରହିଛି, ଯେଉଁଥିରେ କର୍ମକ୍ଷେତ୍ରରେ ନୂତନ ନିଯୁକ୍ତି ପାଇଥିବା ପ୍ରାୟ 1,92,00,000 ନୂତନ କର୍ମଚାରୀ ସାମିଲ ଅଛନ୍ତି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆଜି ଅନୁଷ୍ଠିତ ହୋଇଛି। ପରୀକ୍ଷା ପ୍ରକ୍ରିୟାରେ ସ୍ୱଚ୍ଛତା, ସଚ୍ଚୋଟତା ଏବଂ ଦକ୍ଷତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱ ପ୍ରଦାନ କରିଛନ୍ତି। ମୁକ୍ତ ଓ ନିରପେକ୍ଷ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ସୁନିଶ୍ଚିତ କରିବାକୁ ଶ୍ରୀ ପ୍ରଧାନ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ପରିବେଶ ତଥା ପରୀକ୍ଷା କେନ୍ଦ୍ରରେ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗ ପ୍ରଦାନ ସୁନିଶ୍ଚିତ କରିବାକୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏର ନିର୍ଦ୍ଦେଶକ ଜେନେରାଲ୍ ଅଭିଷେକ ସିଂହ ବୈଠକରେ ସୂଚନା ଦେଇ କହିଛନ୍ତି, ପରୀକ୍ଷାର ସୁଗମ ପରିଚାଳନାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ, ରାଜ୍ୟ ପୁଲିସ୍ ବିଭାଗ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ସହିତ ଏନ୍ଟିଏ ସମନ୍ୱିତ ଭାବେ କାର୍ଯ୍ୟ କରୁଛି। ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତିନିଧି, ଜାତୀୟ ପରୀକ୍ଷଣ ସଂସ୍ଥା ଏବଂ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ବରିଷ୍ଠ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ। ଆସନ୍ତା 21 ତାରିଖରେ ନିଟ୍ ୟୁଜି ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ଦେଶବ୍ୟାପୀ ଜଙ୍ଗଲ ଏବଂ ପ୍ରାକୃତିକ ପରିସଂସ୍ଥାନର ସୁରକ୍ଷା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଝାଡ଼ଖଣ୍ଡ ଭଳି ରାଜ୍ୟରେ ପ୍ରଚୁର ପ୍ରାକୃତିକ ସମ୍ପଦ ଭରି ରହିଛି ଏବଂ ଏହାର ସଂରକ୍ଷଣ କରାଯିବା ଉଚିତ। ଜଙ୍ଗଲ ଅଞ୍ଚଳ ନିକଟରେ ପଥର ଖଣି ଏବଂ ପଥର କ୍ରସର ସ୍ଥାପନ ନେଇ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ଆଗତ ଏକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିଛନ୍ତି। ଝାଡ଼ଖଣ୍ଡ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସୁପ୍ରିମକୋର୍ଟରେ ଏହି ଆବେଦନ ଦାଖଲ କରାଯାଇଛି। ଝାଡ଼ଖଣ୍ଡ ହାଇକୋର୍ଟ ଏହି ମାମଲାର ଯାଞ୍ଚ କରିଛନ୍ତି। ହାଇକୋର୍ଟଙ୍କ ସାମ୍ବିଧାନିକ ଅଧିକାର ଉପରେ ଗୁରୁତ୍ୱ ପ୍ରଦାନ ସହ ଏହି ଆବେଦନ ଉପରେ ହସ୍ତକ୍ଷେପ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଆବେଦନ ପ୍ରତ୍ୟାହାର କରିବାକୁ ଖଣ୍ଡପୀଠ ଅନୁମତି ପ୍ରଦାନ କରିଛନ୍ତି। ପରିବେଶ ସୁରକ୍ଷା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଜଙ୍ଗଲ ପରିସୀମାଠାରୁ ନିର୍ଦ୍ଦିଷ୍ଟ ଦୂରତ୍ୱ ପରେ ପଥର ଖଣି ଏବଂ ପଥର କ୍ରସର କାର୍ଯ୍ୟକୁ ସୀମିତ ରଖିଥିଲେ। ଚଳିତ ଆର୍ଥିକ ବର୍ଷରେ ଯୋଗ୍ୟ ଅନୁସୂଚିତ ଜାତୀୟ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ ରେକର୍ଡ ପରିମାଣ ବୃଦ୍ଧି ପାଇଛି ବୋଲି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ କହିଛି। ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ଯୋଜନା ଅଧୀନରେ ଅନୁସୂଚିତ ଜାତିର 47 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 6,208 କୋଟିରୁ ଅଧିକ ଟଙ୍କା ବୃତ୍ତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ଅଧୀନରେ ହିତାଧିକାରୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଅନୁସୂଚିତ ଜାତି ଏବଂ ଅନ୍ୟାନ୍ୟ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ମାଟ୍ରିକ୍ ପୂର୍ବବର୍ତ୍ତୀ ଛାତ୍ରବୃତ୍ତି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା 5,75,000କୁ ବୃଦ୍ଧି ପାଇଛି। ଏହି ବୃତ୍ତି ଯୋଜନା ଅଧୀନରେ ସରକାର 26 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ 562 କୋଟି ଟଙ୍କାରୁ ଅଧିକ ରାଶି ବୃତ୍ତି ବାବଦରେ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ରୁଷର ମସ୍କୋ ସହରର ଦକ୍ଷିଣ ପୂର୍ବ ଅଞ୍ଚଳସ୍ଥିତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନ୍ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଥିବା ମସ୍କୋର ମେୟର ସର୍ଗେଇ ସୋବାୟାନିନ୍ କହିଛନ୍ତି। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମସ୍କୋର ତୈଳ ବିଶୋଧନାଗାରକୁ ଲକ୍ଷ୍ୟ କରି ଏଭଳି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏପରିକି ରୁଷର ରୋସ୍ତୋଭ ଅଞ୍ଚଳରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ କରିଥିବା ସୂଚନା ମିଳିଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ୟୁକ୍ରେନ୍ର 555 ଡ୍ରୋନ୍କୁ ପ୍ରତିରୋଧ କରାଯାଇ ନଷ୍ଟ କରିଦିଆଯାଇଛି। ଆକ୍ରମଣ ପରେ ମସ୍କୋର 4 ବିମାନ ବନ୍ଦରକୁ ଉଡ଼ାଣରୁ ବନ୍ଦ ରଖାଯାଇଥିବା ରୁଷର ପରିବହନ ମନ୍ତ୍ରଣାଳୟ ସୂଚନା ଦେଇଛି। ରୁଷର ସରକାରୀ ଗଣମାଧ୍ୟମ କହିଛି, ଚଳିତ ବର୍ଷର ଏହା ହେଉଛି ସବୁଠାରୁ ବଡ଼ ଆକ୍ରମଣଗୁଡ଼ିକ ମଧ୍ୟରୁ ଗୋଟିଏ। ଫିଫା ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି ଗ୍ରୁପ୍ ଏ ପର୍ଯ୍ୟାୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆମେରିକାର ଆଟଲାଣ୍ଟା ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ରାତି 12:30 ଗ୍ରୁପ୍ ବି ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ଲସ୍ ଆଞ୍ଜେଲସ୍ଠାରେ ସ୍ୱିଜରଲ୍ୟାଣ୍ଡ ଏବଂ ବୋସ୍ନିଆ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୂର୍ବରୁ ଗ୍ରୁପ୍ ଏ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ କଲମ୍ବିଆ 3-1 ଗୋଲ୍ରେ ଉଜ୍ବେକିସ୍ତାନକୁ ପରାସ୍ତ କରିଛି। ଗ୍ରୁପ୍ ଏଲ୍ ପର୍ଯ୍ୟାୟରେ ଏକ ମ୍ୟାଚ୍ରେ ପାନାମାକୁ 1-0 ଗୋଲ୍ରେ ଘାନା ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ନବସୃଜନ ମାଧ୍ୟମରେ ସମାଧାନର ପନ୍ଥା ଉନ୍ମୁକ୍ତ ହୋଇପାରିବ, କହିଲେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ରେ ଆଜି ପ୍ରମୁଖ ଫରାସୀ ଶିଳ୍ପ ନେତୃତ୍ୱଙ୍କ ସହ କଲେ ଆଲୋଚନା। ସମବାୟ ବ୍ୟାଙ୍କିଙ୍ଗ, ଜୈବ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ହୋଇଛି ଉଚ୍ଚସ୍ତରୀୟ ବୈଠକ। PMVBRY ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପ୍ରଦାନ କରିବେ ପ୍ରାୟ 2,400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି। ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଶିକ୍ଷାମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ଚେକ୍ ଗଣରାଜ୍ୟ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ସୁନ୍ଦରଗଡ଼ରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଦୁର୍ଗାଚରଣ ତନ୍ତୀ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ତିନିଦିନିଆ ଏହି ପ୍ରଦର୍ଶନୀରେ 35 ବିଭାଗୀୟ ଷ୍ଟଲ୍ ସ୍ଥାପନ କରାଯାଇଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ ଓ ଖାଦ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ଉପରେ କହିଥିଲେ।
2: ପ୍ରଥମ ଥର ପାଇଁ 2 ବର୍ଷ ହବ ଓଡ଼ିଶାରେ ଡବଲ ଇଞ୍ଜିନ୍ ସରକାର ଚାଲିଛି। କେନ୍ଦ୍ର ସରକାରଙ୍କର ବ୍ୟାପକ ସହାୟତା ଏବଂ ଓଡ଼ିଶାରେ ଏକ ସମ୍ବେଦନଶୀଳ ସରକାର, ଏକ ବିକାଶ ଧର୍ମୀ ସରକାରର 2 ବର୍ଷ ପୂର୍ତ୍ତି ହେଇଛି। ବିଗତ ବର୍ଷ 1 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମମାନେ ଆସିଥିଲୁ ଆମର ପ୍ରୋଗ୍ରେସ୍ କାର୍ଡ ଧରିକରି। 2 ବର୍ଷ ପୂର୍ତ୍ତି ଅବସରରେ ମଧ୍ୟ ଆମେ ଆସିଛୁ। ଓଡ଼ିଶା ସରକାରଙ୍କର ପ୍ରୋଗ୍ରେସ୍ ରିପୋର୍ଟ ଆପଣମାନଙ୍କ ସାମ୍ନାରେ ଏବଂ ଆପଣମାନଙ୍କର ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ସେ କ୍ରମରେ ସୁନ୍ଦରଗଡ଼ର ମଧ୍ୟ ବିଗତ 2 ବର୍ଷରେ ବିଭିନ୍ନ ବିକାଶ ବିଭାଗର ଯେଉଁ ବିକାଶ ତାର ମଧ୍ୟ ସାହିତ୍ୟ ତିଆରି ହୋଇଛି। ରାଜସ୍ୱ ବିଭାଗ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମଧ୍ୟ ସ୍ୱତନ୍ତ୍ର ସାହିତ୍ୟ ଆମେ ପ୍ରସ୍ତୁତ କରିଛୁ। 2 ବର୍ଷର ଯେଉଁ ଉପଲବ୍ଧି ସାଙ୍ଗରେ ଆମେ ଆବଣ୍ଟନ କରିବୁ। ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷର ପୂର୍ତ୍ତିର କାର୍ଯ୍ୟାବଳୀ ତାର ମଧ୍ୟ ସାହିତ୍ୟ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରିବୁ। କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଯେଉଁ ସାହିତ୍ୟ ରଚନା ହେଇଛି ସେଟା ମଧ୍ୟ ଆପଣମାନଙ୍କୁ ସମସ୍ତଙ୍କୁ ଆବଣ୍ଟନ କରିବି। ଯେଉଁ ପ୍ରତିଶ୍ରୁତି ଆମେ ଦେଇଥିଲୁ ନିର୍ବାଚନ ପୂର୍ବରୁ, 21 ମୂଳ ପ୍ରତିଶ୍ରୁତି, ଯେଉଁ ପ୍ରତିଶ୍ରୁତି ଓଡ଼ିଶାର ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ଆହୁରି 800 ଟଙ୍କା ରାଜ୍ୟର ରାଜ୍ୟକୋଷରୁ ଦେଇକରି ଆମେ ବସ୍ତୁତ ଓଡ଼ିଶାରେ ଧାନ ବିକ୍ରିତାକୁ 2300 ଟଙ୍କାରୁ ବଢ଼େଇକରି 3100 ଟଙ୍କାରେ ପହଞ୍ଚେଇଲୁ। ଏବଂ ଇଏ ନିଷ୍ପତ୍ତି ଭାରତ ବର୍ଷର ପ୍ରଥମ ରାଜ୍ୟ ହେଲା ଓଡ଼ିଶା, ଯେଉଁ ରାଜ୍ୟ 3100 ଟଙ୍କା ଲେଖା କ୍ୱିଣ୍ଟାଲ ପିଛା ଧାନର ଦର କରିବା ଏବଂ ତାକୁ କ୍ରୟ କରିବା ଉଭୟ ଖରିଫ ଏବଂ ରବିରେ ଓଡ଼ିଶା ହେଉଛି ସାରା ଭାରତ ବର୍ଷର ପ୍ରଥମ ରାଜ୍ୟ। ଦ୍ୱିତୀୟ ପ୍ରତିଶ୍ରୁତି ଥିଲା ମା ମାନଙ୍କୁ, ଭଉଣୀମାନଙ୍କୁ, ଯେଉଁମାନେ 18 ବର୍ଷରୁ ଅଧିକ ହୋଇଛନ୍ତି, ସୁଭଦ୍ରା ଯୋଜନା ମାଧ୍ୟମରେ 5 ବର୍ଷରେ 50,000 ଟଙ୍କା, ଗୋଟିଏ ବର୍ଷରେ 10,000 ଟଙ୍କା, 2 କିସ୍ତିରେ ତାର ମଧ୍ୟ ଚତୁର୍ଥ କିସ୍ତି ଆମେ ମା ଭଉଣୀମାନଙ୍କୁ ପ୍ରଦାନ କରି ସାରିଲୁଣି।
1: ଆସନ୍ନ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ସଦର ବିଧାୟକ ଯୋଗେଶ କୁମାର ସିଂ ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ବନ୍ୟା ପ୍ରଭାବ ହ୍ରାସ, ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସମୟୋପଯୋଗୀ ପଦକ୍ଷେପ ଓ ଆନ୍ତଃବିଭାଗୀୟ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଓର୍ମା, ସୁନ୍ଦରଗଡ଼ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ 10KFPO କାର୍ଯ୍ୟକ୍ରମ ଅଧୀନରେ କୃଷକଙ୍କ ଜୀବିକା ସୁଦୃଢ଼ କରିବା ଓ କୃଷିଜାତ ଉତ୍ପାଦର ବଜାର ସଂଯୋଗ ବୃଦ୍ଧି ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ଅବସରରେ ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ, ମ୍ୟାଙ୍ଗୋ ଅନ୍ ହ୍ୱିଲ୍ସ ରଥକୁ ସବୁଜ ପତାକା ଦେଖାଇବା ସହ ମଦର ଡେରୀ ଦିଲ୍ଲୀକୁ ଆମ୍ବ ରପ୍ତାନୀର ଶୁଭାରମ୍ଭ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସୁନ୍ଦରଗଡ଼ ଗସ୍ତରେ ଆସି ବିଭିନ୍ନ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲାରେ ଅନୁଷ୍ଠିତ ବୈଠକରେ ସେ କହିଥିଲେ ବିକଶିତ ଗାଁ ବିକଶିତ ଓଡ଼ିଶା ସଂକଳ୍ପକୁ ସାକାର କରିବା ସହ ଗ୍ରାମାଞ୍ଚଳର ପ୍ରତ୍ୟେକ ଘରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା ରହିଛି। ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଜାତୀୟ ସ୍ତରରେ ରାଜ୍ୟ ପାଇଁ ଗୌରବ ଆଣିଛି। ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ପଞ୍ଚାୟତ ପୁରସ୍କାର ବିତରଣ ଉତ୍ସବରେ 2023-24 ବର୍ଷ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାରର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସୁନ୍ଦରଗଡ଼ ଜିଲ୍ଲା ତଥା ଓଡ଼ିଶାର କ୍ରୀଡ଼ା ଜଗତ ପାଇଁ ଗର୍ବର ବିଷୟ ପାଲଟିଛି। ଦୁଇ ଯୁବ ହକି ଖେଳାଳିଙ୍କ ସଫଳତା ନିକଟରେ ସମ୍ପନ୍ନ ଅଣ୍ଡର-18 ଏସିଆ କପ୍ ହକି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଅର୍ମାନ ଲାକ୍ରା ଓ ସୁଇଟି କୁଜୁରଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଦିନା ଦସ୍ତଗିର ସମ୍ବର୍ଦ୍ଧିତ କରିଛନ୍ତି। ଉଭୟ ଖେଳାଳିଙ୍କ ଏହି ସଫଳତା ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଥିବା ସେ କହିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
3: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍।

0: ଇଚ୍ଛୁକ ନଥିଲେ।
1: ପ୍ରାରମ୍ଭରେ ଚାରିଟି ପରିବାର ଡିଜେଲ ପମ୍ପ ବ୍ୟବହାର କରି ଛୋଟ ଛୋଟ ଜମିରେ ପନିପରିବା ଚାଷ କରିବାକୁ ଆଗ୍ରହ ଦେଖାଇଥିଲେ। ପରେ ତିନୋଟି ପରିବାର ମିଳିତ ଭାବରେ ଏହି ଛୋଟ ଛୋଟ ଜମିରେ ସାମୂହିକ ଭାବରେ ପନିପରିବା ଚାଷ କରିବା ଆରମ୍ଭ କରିଥିଲେ। ସେମାନଙ୍କର ପ୍ରୟାସ ମୁଖ୍ୟତଃ ବଜାରରୁ ମହଙ୍ଗା ପନିପରିବା କିଣିବା ଉପରେ ନିର୍ଭରଶୀଳତା ହ୍ରାସ କରିବା ଦ୍ୱାରା ପ୍ରେରିତ ହୋଇଥିଲା, ଯାହା ସେମାନଙ୍କ ପରିବାର ପାଇଁ ଆର୍ଥିକ ଦୃଷ୍ଟିରୁ କଷ୍ଟକର ଥିଲା।
0: ପୂର୍ବରୁ ଏହି ପରିବାରଗୁଡ଼ିକ ଡିଜେଲ ପମ୍ପ ବ୍ୟବହାର କରି ଏବଂ ନିକଟସ୍ଥ କେନାଲରୁ ପାଣି ପମ୍ପ କରି ଆତ୍ମବ୍ୟବହାର ପାଇଁ ପ୍ରାୟ ଅଧ ଏକର ଜମିରେ ପନିପରିବା ଚାଷ କରୁଥିଲେ। ସୀମିତ ଜଳସେଚନ ସୁବିଧା ଏବଂ ଉଚ୍ଚ ଇନ୍ଧନ ଖର୍ଚ୍ଚ ଯୋଗୁଁ ଚାଷ ଋତୁକାଳୀନ ଏବଂ ଛୋଟ ପରିମାଣରେ ରହିଲା। ତଥାପି ସୌରଲିଫ୍ଟ ଜଳସେଚନ ବ୍ୟବସ୍ଥା ସ୍ଥାପନ ପରେ ପରିବାରଗୁଡ଼ିକ ଚାଷକୁ ବିସ୍ତାର କଲେ ଏବଂ ବର୍ଷସାରା ଫସଲ ନେବା ପାଇଁ ଯୋଜନା ଆରମ୍ଭ କଲେ।
1: ସୌର ଲିଫ୍ଟ ଜଳସେଚନ ବ୍ୟବସ୍ଥା ସ୍ଥାପନ ପରେ କାନପୁର ଗାଁର ମୁଣ୍ଡା ଜନଜାତିର ପରିବାରମାନେ ମିଳିତ ଭାବରେ ବିବିଧ କୃଷି ମାଧ୍ୟମରେ ସେମାନଙ୍କର ଜୀବିକା ପରିବର୍ତ୍ତନ କଲେ। ତିନୋଟି ପରିବାର ରସିକା ଚତର, ଧନୁର୍ଜୟ ମୁଣ୍ଡା ଏବଂ ସୁରେନ୍ଦ୍ର ଚତର ଏକାଠି ହୋଇ ପ୍ରାୟ 5 ଏକର ଜମିରେ ସାମୂହିକ ଭାବରେ ପନିପରିବା ଚାଷ ଆରମ୍ଭ କଲେ ଏବଂ ଗୁରୁ ମୁଣ୍ଡା 1.5 ଏକର ଜମିରେ ପନିପରିବା ଫସଲ ନେଉଥିଲେ।
0: ସୌରଲିଫ୍ଟ ଜଳସେଚନ ସ୍ଥାପନ ପରେ ପରିବାରଗୁଡ଼ିକ କୋଶଳା ଶାଗ, ଧନିଆ ପତ୍ର, ପାଳଙ୍ଗ ଶାଗ ଏବଂ ବନ୍ଧାକୋବି, ଫୁଲକୋବି, ଗାଜର, ମୂଳା, କାକୁଡ଼ି, ବିଲାତି, ଝୁଡ଼ଙ୍ଗ, ଲଙ୍କା, କଖାରୁ ଏବଂ ଶିମ୍ବ ଫସଲ ଉତ୍ପାଦନ କରିପାରିଲେ।
1: ସୌର ଉଠାଣ ଜଳସେଚନ ବ୍ୟବସ୍ଥା ଦ୍ୱାରା ପନିପରିବା ଚାଷ କ୍ଷେତ୍ରକୁ ଉଲ୍ଲେଖନୀୟ ଭାବରେ ବିସ୍ତାର କରାଯାଇଥିଲା, ଯାହା ନିଶ୍ଚିତ ଜଳସେଚନ ଯୋଗାଇ ଚାଷୀମାନଙ୍କୁ ସାରା ବର୍ଷ ପନିପରିବା ଚାଷ କରିବାକୁ ସକ୍ଷମ କରିଥିଲା। ପରିବାର ପାଇଁ ନିୟମିତ ଭାବରେ ତାଜା ପନିପରିବା ଉପଲବ୍ଧତା ସୁନିଶ୍ଚିତ କରିଥିଲା। ଏହା ସେମାନଙ୍କର ଦୈନନ୍ଦିନ ଖାଦ୍ୟ ଥାଳିରେ ଖାଦ୍ୟ ବିବିଧତା ମାଧ୍ୟମରେ ପରିବାରର ପୁଷ୍ଟି ଏବଂ ସାମଗ୍ରିକ ଖାଦ୍ୟ ସୁରକ୍ଷାକୁ ଉନ୍ନତ କରିଥିଲା। ଚାଷୀମାନେ ଅତିରିକ୍ତ ପନିପରିବା ଏବଂ ଅନ୍ୟାନ୍ୟ କୃଷି ଉତ୍ପାଦ ବିକ୍ରୟ କରି ନିକଟବର୍ତ୍ତୀ ସାପ୍ତାହିକ ବଜାରରେ ସେମାନଙ୍କର ଅଂଶଗ୍ରହଣ ବୃଦ୍ଧି କରିଥିଲେ, ଯାହା ପରିବାରର ଆୟ ବୃଦ୍ଧି କରିଥିଲା ଏବଂ ଜୀବିକା ସୁରକ୍ଷାକୁ ସୁଦୃଢ଼ କରିଥିଲା।
0: କୃଷକମାନେ ନିୟମିତ ଭାବରେ ନିକଟବର୍ତ୍ତୀ ସାପ୍ତାହିକ ବଜାରରେ ସେମାନଙ୍କର କୃଷି ଉତ୍ପାଦ ବିକ୍ରୟ କରନ୍ତି, ଯାହା ସେମାନଙ୍କ ଜୀବିକା ଏବଂ ପରିବାର ଆୟକୁ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସାପ୍ତାହିକ ବଜାରଗୁଡ଼ିକ ସ୍ଥାନୀୟ ଗ୍ରାହକମାନଙ୍କୁ ସିଧାସଳଖ ତାଜା ପନିପରିବା, ଫଳ ଏବଂ ଜଙ୍ଗଲ ଉତ୍ପାଦ ବିକ୍ରୟ କରିବାରେ ସୁଯୋଗ ପ୍ରଦାନ କରିଥାଏ।
1: ପନିପରିବା ବ୍ୟତୀତ ଚାଷୀମାନେ ସେମାନଙ୍କର ଫାର୍ମ ଏବଂ ନିକଟସ୍ଥ ଜଙ୍ଗଲରୁ ସଂଗୃହୀତ ଋତୁକାଳୀନ ଫଳ ମଧ୍ୟ ବିକ୍ରୟ କରନ୍ତି। ଏଥିରେ ଆମ୍ବ, ବ୍ଲାକ୍ବେରୀ, କୁସୁମବେରୀ, ତେନ୍ତୁଳି ଏବଂ ପଣସ ଅନ୍ତର୍ଭୁକ୍ତ, ଯାହା ପରିବାରକୁ ଅତିରିକ୍ତ ଆୟ ପ୍ରଦାନ କରିଥାଏ। ଚାଷୀମାନେ ବିଡ଼ା ଏବଂ ଗଦାରେ ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରିବାର ପାରମ୍ପରିକ ପଦ୍ଧତି ଅନୁସରଣ କରିଆସୁଛନ୍ତି, ଯାହା ଏହି ଅଞ୍ଚଳର ସ୍ଥାନୀୟ ସମ୍ପ୍ରଦାୟ ମଧ୍ୟରେ ବ୍ୟାପକ ଭାବରେ ଗୃହୀତ ଏବଂ ପସନ୍ଦିତ। ଏହା ସହିତ ପରିବାରଗୁଡ଼ିକ ପଶୁପାଳନ ମଧ୍ୟ କରନ୍ତି। ସେମାନେ ଛେଳି ଏବଂ ଦେଶୀ କୁକୁଡ଼ା ପାଳନ କରନ୍ତି, ଯାହା ପରିବାରକୁ ପରିପୂରକ ଆୟ ଏବଂ ପୁଷ୍ଟିକର ସହାୟତା ପ୍ରଦାନ କରେ।
0: କାନପୁର ଗାଁର ଘଟଣା ଦର୍ଶାଏ ଯେ କିପରି କ୍ଷୁଦ୍ର ଏବଂ ନାମମାତ୍ର ଆଦିବାସୀ ଚାଷୀମାନେ ସାମୂହିକ କୃଷି, ବିବିଧ କୃଷି ଏବଂ ଜଳସେଚନ ଭିତ୍ତିଭୂମିର ସୁବିଧା ମାଧ୍ୟମରେ ସେମାନଙ୍କର ଜୀବିକା ଉନ୍ନତ କରିପାରିବେ। ସୌର ଉଠା ଜଳସେଚନ ସ୍ଥାପନ ପରିବାରଗୁଡ଼ିକୁ ପାରମ୍ପରିକ ଚାଷରୁ ବଜାରମୁଖୀ ପନିପରିବା ଚାଷକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଛି।
1: ଡିଏମ୍ଏଫ୍ ସହାୟତାରେ ଉଠା ଜଳସେଚନ କାର୍ଯ୍ୟକ୍ରମ ସମ୍ପର୍କରେ ଓଡ଼ିଶା ଉଠା ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ନିମାଇ ଚରଣ ବେହେରା ଆମ କେନ୍ଦୁଝର ଆମ ଡିଏମ୍ଏଫ୍କୁ କହନ୍ତି।
2: ସାର୍ ନମସ୍କାର। ନମସ୍କାର ଆଜ୍ଞା। ସାର୍, ଉଠା ଜଳସେଚନ ଯାହାକୁ ଆମେ ଲିଫ୍ଟ ଇରିଗେସନ୍ କହୁଛନ୍ତି, ଏଇ ଉଠା ଜଳସେଚନ ମାଧ୍ୟମରେ କୃଷକମାନଙ୍କର କେନ୍ଦୁଝର ଜିଲ୍ଲାରେ କି କି ବିକାଶ ହେଉଛି ଟିକେ କହିବେ ଆଜ୍ଞା?
3: ଆମର ଉଠା ଜଳସେଚନ ମାଧ୍ୟମରେ ଆମର ବିଭିନ୍ନ ପ୍ରକାର ପ୍ରକଳ୍ପ କରାଯାଇଛି। ସେଥିରୁ ଆମର ଯେଉଁ କମ୍ୟୁନିଟି ଲିଫ୍ଟ ଇରିଗେସନ୍ କରାଯାଉଛି, ଯେଉଁଟାକି ରିଭର ଲିଫ୍ଟ ହେଉଛି, ଯେଉଁଥିରେ କି ସହଭାଗିତାରେ ବିଭିନ୍ନ ପ୍ରକାର ଚାଷୀମାନେ ପ୍ରୋଜେକ୍ଟ କରିକିରି ପ୍ରକଳ୍ପ କରିକିରି ସେଥିରୁ ଉପକୃତ ହେଉଛନ୍ତି। ଆଉ ସେମିତି ଆମର ଆପଣଙ୍କର ସେମିତି ଯେଉଁଟାକି ଆମର ଯେଉଁଗୁଡ଼ାକ ଟ୍ୟୁବୱେଲ୍ ଗୁଡ଼ାକ ବି ସେମିତି କରାଯାଉଛି ସହଭାଗିତା ହିସାବରେ, ସେଟାକୁ ଆମେ ବହୁତ ଲୋକ ଅନେକ ଲୋକ ମିଶିକିରି ଯେଉଁ ପ୍ରକଳ୍ପକୁ ଆମେ ୟୁଟିଲାଇଜ୍ କରନ୍ତି ସେଟାକୁ ଆମେ କମ୍ୟୁନିଟି ପ୍ରକଳ୍ପ ବୋଲି କହନ୍ତି। ସେଟା ଦୁଇ ପ୍ରକାର, ଗୋଟେ ଆମର ରିଭର ଲିଫ୍ଟ ହେଉଛି, ଆଉ ଗୋଟିଏ ଆମର ହେଉଛି ଆପଣଙ୍କର ଟ୍ୟୁବୱେଲ୍, ଏ ଦୁଇ ପ୍ରକାର ଚାଷ କରାହଉଛି। ତଦ୍ ବ୍ୟତୀତ ଆମେ ଡିପ୍ ବୋରୱେଲ୍ କରୁଛୁ, ଯୋଉଟାକି ବୋଥ୍ ସୋଲାର୍ରେ ହେଉଛି ଆଉ ଆପଣଙ୍କର ଇଲେକ୍ଟ୍ରିକ୍ରେ ହେଉଛି। ଏସବୁ ଆମର RIDF ର ପଇସା ରହୁଛି। ତା ବାଦ ଆମେ DMF, ଆମର କେନ୍ଦୁଝର ଜିଲ୍ଲାରେ ମ୍ୟାକ୍ସିମମ୍ ଆମକୁ DMF ଫାଇନାନ୍ସ କରୁଛି ଆମ ଡିପାର୍ଟମେଣ୍ଟକୁ, ଆମେ ସେଥିରେ ପ୍ରକଳ୍ପ କରୁଛୁ। ଆମେ 2016-17 ଆମେ 25 ବଡ଼ ଯେଉଁଟା କମ୍ୟୁନିଟି ଲିଟିଗେସନ୍ ମୁଁ କହୁଛି, ଆମେ ସେଇଟା କରିଥିଲୁ। ସେଥିରେ ଆମେ 500 ଚାଷ ଜମିକୁ ଆମେ ପାଣି ଦେଇପାରୁଛୁ, ଯେଉଁଟାକି ଇଲେକ୍ଟ୍ରିରେ କରାହେଇଛି। ପ୍ରତ୍ୟେକ ପ୍ରକଳ୍ପରେ 20 ଲେଖା ଚାଷ କରାଯାଉଛି। ତେଣୁକି ଆମେ 2018-19 ଆମେ ସୋଲାର ମାଇକ୍ରୋ ଲିପ୍ଟିରିଗେସନ୍ କଲୁ, ଯେଉଁଟାକି ଆପଣଙ୍କର 121 ଆମେ ଲିପ୍ଟିରିଗେସନ୍ ପ୍ରକଳ୍ପ କଲୁ ସୋଲାରରେ। ସେଇଟା ଆମର 484 ପାଣି ଦେଉଛି। ସେଇଟା ହେଉଛି ଆମର ପର୍ ପ୍ରକଳ୍ପ ଆମେ 4 ଲେଖା ଦେଉଛୁ, ଯେଉଁଟାକି ଆମେ ଇଣ୍ଡିଭିଜୁଆଲ ଆମେ ଦେଉଛୁ 4 ଲେଖା ଲୋକଙ୍କୁ। ସେମିତି ଆମେ 2020-21 ସୋଲାର ମାଇକ୍ରୋ ରିଭର୍ ଲିଫ୍ଟ ପୁଣି ତିଆରି କଲୁ, ଯେଉଁଟାକି 74 ନମ୍ବର୍ସ। ସେଥିରେ ଆମେ 148 ଦେଉଛୁ ସୋଲାରରେ। ସେଇଟା ହେଉଛି ପ୍ରତ୍ୟେକ ଲୋକଙ୍କୁ ଗୋଟିଏ ଲେଖା ଦିଆଯାଉଛି, ଯେଉଁଟାକି ତାଙ୍କର 2 ଜମିକୁ ଗୋଟେ ଗୋଟେ ପ୍ରକଳ୍ପ ପାଣି ମଡ଼ଉଛି। ସେମିତି ଆମେ 2021-22 ସୋଲାର ଡିପ୍ ବୋରୱେଲ୍ କଲୁ, ସେଗୁଡ଼ା ସବୁ ଆରୱେଲ୍ ଥିଲା, ରିଭର୍ ଲିଫ୍ଟ ଥିଲା, ରିଭର୍ରୁ ଆମେ ପାଣି ଉଠେଇ ଦେଉଥିଲୁ, ଏଇଟା ଆମେ ବୋରୱେଲ୍ କଲୁ, ଯେଉଁଟାକି ମାଟି ତଳୁ ଆଉ ପଥର ତଳୁ ପାଣି ଉଠେଇକି ଆମେ ଦେଉଛୁ। ସେଥିରେ ଆମେ 175 ଡିପ୍ ବୋରୱେଲ୍ କରିଥିଲୁ, ଯେଉଁଟାକି ଆମର 350 ଟୋଟାଲ୍ ଚାଷ ଜମିକୁ ପାଣି ଦେଉଛୁ। ସେଇଟା ପ୍ରତ୍ୟେକ ଲୋକ ପାଇଁ 2 ଲେଖା, ତେଣୁ 175 2 ଲେଖା ହେଲେ 350 ଆମେ ପାଣି ଦେଇପାରୁଛୁ। 175 ଏଇଟା ବେନିଫିସିଆରୀ ବେନିଫିଟେଡ୍ ହେଉଛନ୍ତି। ତା ବାଦ ସେମାନଙ୍କର ପାଖାପାଖି ଲୋକଙ୍କର ଯେଉଁ ଜମି ବି ଅଛି ସେମାନଙ୍କୁ ବି ସେ ଲୋକ ପାଣି ଦେଉଛି। ତେଣୁ 2021-22 ଆମେ 175 ଯେଉଁ ବୋରୱେଲ୍ କଲୁ, ସେଥିରେ 175 ଲୋକ ଆମର ଉପକୃତ ହେଲେ, ଯେଉଁଥିରେ କି ଆମର 350 ଆମେ ପାଣି ମଡ଼ାଇ ପାରିଲୁ। ସେମିତି ଆମେ 2023-24 ସୋଲାର ମାଇକ୍ରୋ ଡ୍ରିପ୍ ଇରିଗେସନ୍ 119 ପ୍ରୋଜେକ୍ଟ ଆମେ କଲୁ, 119 ଲୋକଙ୍କ ମାନେ ବେନିଫିସିଆରୀ ପାଇଁ, ଯେଉଁଥିରେ କି ସେଇଠି ବି ସେମାନେ ତାଙ୍କର ଫେରି ଆହୁରି ଲୋକମାନଙ୍କୁ ବି ପାଣି ଦେବେ। ତେଣୁ ଆମେ ସେଠି ପର୍ ପ୍ରକଳ୍ପ ଆମେ 5 ଲେଖା ଦେଇକରି 595 ଜମିକୁ ଆମେ ପାଣି ଦେଇପାରୁଛୁ। ଏତିକି ଆମର ପ୍ରକଳ୍ପ ଆମେ DMF ସ୍କିମ୍ରୁ ଆମେ କରୁଛୁ 2016 2023-24 ପର୍ଯ୍ୟନ୍ତ।
2: ସାର୍ ପାଖାପାଖି କେତେ ଟଙ୍କା DMF ଏଇ ପ୍ରକଳ୍ପରେ ଖର୍ଚ୍ଚ କରିଛି?
3: ଆମର ପାଖାପାଖି ଏବେ ଯେଉଁ ଆମେ ମାଇକ୍ରୋ ସୋଲାର ଲିଫ୍ଟ କରୁଛୁ, ସେଥିରେ ଆମର ପାଖାପାଖି ଗୋଟିଏ ପ୍ରକଳ୍ପରେ ଖର୍ଚ୍ଚ ହେଉଛି 500,000 ଲେଖା ଖର୍ଚ୍ଚ ହେଉଛି। ଆଉ ସେମିତି ସୋଲାର ବୋରୱେଲ୍ ଯେଉଁ କରୁଛୁ, ସେଥିରେ ବି ସେମିତି ପାଖାପାଖି ଆମର ସେଇ 500,000 ଲେଖା ଖର୍ଚ୍ଚ ହେଉଛି। କିନ୍ତୁ ଆମେ ଯେଉଁଟା ଆମେ କମ୍ୟୁନିଟି ପ୍ରକଳ୍ପ କରିଥିଲୁ, ଯେଉଁଟାକି 25 ଆମେ କରିଥିଲୁ 2016-17 ସେ 500 ଯେଉଁଟା ମୁଁ କହୁଥିଲି ପାଣି ଦେଉଛି, ପ୍ରତ୍ୟେକ 20 ଲେଖା ପାଣି ଦେଉଛି, ସେଇଟାରେ ଟିକେ ଅଧିକା ପଇସା। ସେଇଟା ପାଖାପାଖି ଆମର ଆପ୍ରୋକ୍ସିମେଟଲି 20 ପର୍ ପ୍ରକଳ୍ପ ଆମର ସେଇଟା ଖର୍ଚ୍ଚ କରା ହେଉଛି ସେଥିରେ।
2: ସାର୍ ଏସବୁ ଅର୍ଥ DMF ଆପଣଙ୍କୁ ପ୍ରଦାନ କରି ଆପଣ ଖର୍ଚ୍ଚ କରନ୍ତି ନା ହିତାଧିକାରୀ ମାନେ ସେମାନେ ନିଜେ ତାଙ୍କର ବୋରୱେଲ୍ କରନ୍ତି ବା ସେମାନେ ତାଙ୍କର ଜଳସେଚନ ପ୍ରକଳ୍ପ କରନ୍ତି?
3: ନାଇଁ, ଆମେ ତିଆରି କରି ସେମାନଙ୍କୁ ହସ୍ତାନ୍ତର କରୁ। ଆମେ ପ୍ରକଳ୍ପଟିକୁ ତାର ଏଷ୍ଟିମେଟ୍ କରୁ, ତାକୁ ଟେଣ୍ଡର କରୁ, କଣ୍ଟ୍ରାକ୍ଟର ଯାହାକୁ ଦେଉ ଆମେ, ସେ କଣ୍ଟ୍ରାକ୍ଟର କାମ ସାରିଲା ପରେ ଆମେ ହିତାଧିକାରୀଙ୍କୁ ଆମେ ହ୍ୟାଣ୍ଡ ଓଭର କରିବୁ।
2: ସାର୍ କେନ୍ଦୁଝର ଜିଲ୍ଲାର କେଉଁ କେଉଁ ଅଞ୍ଚଳରେ ଆମର OLIC ତରଫରୁ ବା ଉଠା ଜଳସେଚନ ପ୍ରକଳ୍ପ ତରଫରୁ DMF ସହାୟତାରେ ଏପରି କାର୍ଯ୍ୟକ୍ରମ ହୋଇଛି?
3: କେନ୍ଦୁଝର ଜିଲ୍ଲାରେ ଆମର ଯେଉଁ କିଛି ବ୍ଲକ ଅଛି ଆପଣଙ୍କର, ଆମର ବ୍ଲକ ୱାଇଜ୍ ମୁଁ ଆପଣଙ୍କୁ କହୁଛି, ଆମର ବିଭିନ୍ନ ବ୍ଲକରେ ଅଛି, ଯେଉଁଟାକି କେନ୍ଦୁଝର ସଦର ବ୍ଲକରେ ବି କରାହେଇଛି, ବାଂଶପାଳରେ କରାହେଇଛି, ପାଟନା ବ୍ଲକରେ କରାହେଇଛି, ତେଲକୋଇରେ କରାହେଇଛି, ସାହାରପଡ଼ାରେ କରାହେଇଛି, ହରିଚନ୍ଦନପୁର ବ୍ଲକରେ ବି କରାହେଇଛି, ଭଟଗାଁ ବ୍ଲକରେ କରାହେଇଛି, ଚମ୍ପା ବ୍ଲକରେ କରାହେଇଛି, ଝୁମ୍ପୁରା ବ୍ଲକରେ କରାହେଇଛି, ଯୋଡ଼ା ବ୍ଲକରେ କରାହେଇଛି, ଆନ୍ଦପୁର ବ୍ଲକରେ ବି କରାଯାଇଛି, ব্যতীত আমি কিছু প্রজেক্ট আমি করছি প্রতি ব্লকের আমার জেনারেল করা হয়েছে।
2: আজ্ঞা স্যার, এই যে ব্লক মানে করা যাই প্রায়ত আমার লিফ্ট ইরিগেশন মাধ্যমে কৃষক মানে স্যার কো কো প্রকার চাষ করে পারছেন?
3: সেখানে বেসিকালি আমার পানি যেহেতু টিকি খরচবহুল তেমন এই পানিতে আমার ক্যাশ ক্রপ যেমনি আপনার পনিপরিবা চাষ করছেন প্রায় আপনার কেন্দ্র টাউন কু বা পেরিফেরি যে টাউন অনেকটি সব আপনার পরিবা যোগাচ্ছি আমার এই প্রকল্প গুড়িক প্রায় পরিবা চাষ করি যোগাই থাকে আর তথা চাষী মানে সে কিছু গুজরাণ মেটাইবা কিছু ধান চাষ করে থাকে অল্প কিন্তু আমি সে অর্থকারী ফসল যেমনি কি পনিপরিবা এইগুলো চাষ করার আমি সে মোটিভেট করু।
2: স্যার, এই প্রকল্পকে আপনার কার্যকারী করার লাগে কিপর স্যার আপনার কেউ অঞ্চলক কিপর চয়ন করতে, তারপরে স্যার কিপর প্রপোজাল আপনার ডিএমএফ দিও, তাহলে স্যার ডিএমএফ রে কিপর ভাবে গৃহীত হুয়ে গৃহীত হওয়ার পরে চাষী মানে কতদিন ভিতরে উপকার পাঁচ স্যার টিকি বিস্তৃত ভাবে কহবে?
3: আমার এই প্রকল্প গুড়িক জেনারেলি ডিএমএফ প্রথম তরফ প্রথম তাঁকর চয়েস করতে আপনার হর্টিকালচার ডিপার্টমেন্ট সহ কোঅপরেট করি এনজিও কিছু সে আগে বুলিকি সে প্রকল্প গুড়িক চয়েস করতে যেটিকি আমি যেটি নদী নাল থাকে সেটা আমি রিভর লিফ্ট করু আউটি আমার নদী নাল নথায় সেটি আমি ডিপ বোরওয়েল করু আর যেটি অল্প পানি থাকে যেমনি ছোট ছোট নাল সেটি আমি মাইক্রো রিভর লিফ্ট করু। তো এটা প্রথমে আমার সে এনজিও মানে বুলিকি সে জায়গা চয়ন করতে ফাইনালি আমি দিকে আমি আমি সেটা সর্ভে করু সর্ভে করি যেগুলো উপযুক্ত হয়ে পড়ব আমি করু সেপাই পুঁ যে জায়গার আমার ইলেকট্রি অ আমি সেটা ইলেকট্রি বেসরে করু যেটি আমার ইলেকট্রি না আমি সেটি সোলার বেসরে করু।
2: আজ্ঞা, তবে স্যার যেটি ইলেকট্রি অনেক স্যার ইলেকট্রি দেয় কিছু ব্যবস্থা স্যার সেই চাষী মানুষ কিছু গোটে গ্রুপ করা যায় কি দিয়া যায় না আমার বিভাগ?
3: না, গ্রুপ করা যাই আপনার মুখ কহিলি যে আমার দুই হেক্টর বা চারি হেক্টর যে যে জায়গায় আমি মাইক্রো ডেভেলপ করছি বা ডিপ বোরওয়েল করছি সেটি গ্রুপ করা যায় জনক না সপোজ হল তাঁর লিডর যে তাঁর না আমার রহিলা বোরওয়েলটি কিংবা মাইক্রো ডেভেলপটি সেটি সে গ্রুপ থাকে যে চাষী থাকে সে সমস্ত সেই পানি নিয়ে সেটি চাষ করতে।
2: স্যার গোটে কথা হচ্ছে বড় জিনিস হচ্ছে মেন্টেনান্স রক্ষণাবেক্ষণ স্যার সোলার কুহতু বা ইলেকট্রিক কুহতু ইয়ার মেন্টেনান্স কেমতি করা যাই থাকে?
3: মেন্টেনান্স আমি যে কন্ট্রাক্টরটি নিয়ে থাকে এই কাম সে পাঁচ বর্ষ পর্যন্ত তার মেন্টেনান্স করার আমার সাথে এগ্রিমেন্ট করে থাকে তো সে পাঁচ বর্ষ পর্যন্ত সে তার মেন্টেনান্স করে।
2: স্যার, ইয়ে তো গোটে বহুত ভালো কার্য আমার ওড়িশা উঠা জলসেচন নিগম তরফর করা যাচ্ছে ডিএমএফ সহায়তার। স্যার আপনার কিপর ফিল্ড কু যাই তাকে সেমতি সর্ভে করতে বা কেমতি সমীক্ষা করতে বা কার্যকারী ঠিক হচ্ছে কি না আম কেন্দুঝর জেলার উঠা জলসেচন বিভাগের মুখ্য ভাবে স্যার আপনার কহবে কেমিতি আপনার বিভিন্ন জায়গাকে যাই তাকে সমীক্ষা করতে?
3: আমার জায়গা সিলেকশন হওয়ার পরে আমার গোটে সর্ভে টিম যায় সেটি সর্ভে করে সর্ভে করি তার টপোগ্রাফি নিয়া যায় তার সেটি বেনিফিসিয়ারিঙ্কর ডিটেলস নিয়া যায় সেগুলা সব নেইকি আমি গোটে ডিটেল প্রজেক্ট রিপোর্ট তৈরি করু সে প্রজেক্ট রিপোর্ট তৈরি কলা পরে সেটা আমার ডিএমএফ রে আপ্রুভ করা হয় আপ্রুভ করা হয়ে সেটা দিয়ে আমার জলসেচন বিভাগকে যায় সেটি ভেটিং করা যায় তারপরে আমি আমি টেন্ডর করু টেন্ডর করি যেতবে কন্ট্রাক্টর ফাইনাল হয়ে যায় তারপরে আমি তাঁকু ওয়ার্ক অর্ডর দেউ ওয়ার্ক অর্ডর দেওয়া পরে সে কাম আরম্ভ করতে বিভিন্ন সময় আমার সেকশন অফিসর যে জুনিয়র ইঞ্জিনিয়র বা আসিষ্ট ইঞ্জিনিয়র সে যাই প্রকল্পটি কার্যকারী সময় সে তদারখ করতে সেইপর যে সবডিজন লেভেল রয়েছে এসডিও বা আসিষ্ট এডিও সে যাই কার্যটি ভালরূপে যেভাবে কার্য চালি থাকে সে দেখা দেখা করতে। এটা ব্যতীত মু চিফ হিসাবে এই ডিস্ট্রিক্টর বা এই ডিভিজন এক্সিকিউটিভ হিসাবে মুখ যাই কার্যগুলি যেতবে চালি থাকে সেতবে তৈরি করা যায় সেতবে যাই আমি তাকে রেজিস্ট্রেসন করি।
2: স্যার, আমি আলোচনা করছেন জেলা খনিজ প্রতিষ্ঠান বা ডিএমএফ আকাশবাণী কেন্দুঝর কেন্দ্রের স্বতন্ত্র বেতার কার্যক্রম আম কেন্দুঝর আম ডিএমএফ এবং এই কার্যক্রম তো নিশ্চিতভাবে সমস্ত শ্রোতাবন্ধু জানতে যে প্রত্যেক রবিবার গুরুবার সন্ধ্যা 7:30 এবং মঙ্গলবার দিন 1:20 কার্যক্রম প্রসারিত হয়ে থাকে এবং অত্যাধুনিক জ্ঞানকৌশলক আমি ব্যবহার করে বর্তমান FM 100.1 ଏହି ସମୟରେ ଆମେ କାର୍ଯ୍ୟକ୍ରମ ସାର ଶୁଣିପାରନ୍ତି। ତା ସହିତ ସାର ଆମେ ନ୍ୟୁଜ୍ ଅନ୍ ଏୟାର ଆପ୍ ମୋବାଇଲରେ ଡାଉନଲୋଡ଼ କରି ଦେଶ ବିଦେଶର ଯେକୌଣସି ଜାଗାରେ ଆମର କେନ୍ଦୁଝର ଉଠା ଜଳସେଚନ ନିଗମର ବର୍ତ୍ତମାନ ଯିଏ ନିର୍ବାହୀ ଯନ୍ତ୍ରୀ ଅଛନ୍ତି ସାର୍ଙ୍କ ସହିତ ଆମେ ଆଲୋଚନା କରୁଛନ୍ତି, ସେ କାର୍ଯ୍ୟକ୍ରମ ମଧ୍ୟ ଶୁଣାଯାଇ ପାରୁଛି। ସାର୍ ଏହାର କହିବାର ତାତ୍ପର୍ଯ୍ୟ ହେଉଛି ଆପଣ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ଚାଷୀ ଭାଇମାନଙ୍କୁ ଏବଂ ଯେଉଁମାନେ ଉଠା ଜଳସେଚନ ପ୍ରକଳ୍ପ ସହିତ ଜଡ଼ିତ ହୋଇଛନ୍ତି ବା ହେବାକୁ ଯାଉଛନ୍ତି ସେମାନଙ୍କୁ ଆପଣ ଆପଣଙ୍କର ମନର କଥା କ'ଣ କହିବେ ବା ନିବେଦନ କ'ଣ କରିବେ? ଆସନ୍ତୁ ଆମେ ସମସ୍ତେ ଏକ ହେବା, କୃଷି କାର୍ଯ୍ୟ କରିବା। ଜଳସେଚନର ସୁବିଧା ଅଛି, DMFର ସୁବିଧା ଅଛି ଏବଂ ଆମେ ସମସ୍ତେ ଏକ ହେଲେ ଏକ ଉନ୍ନତ ରାଜ୍ୟ, ଉନ୍ନତ ଦେଶ, ଉନ୍ନତ ଜିଲ୍ଲା ଆମେ ଗଠନ କରିପାରିବା। ଆମ ସାଙ୍ଗରେ OLIC ଅଛି ଆଉ DMF ମଧ୍ୟ ଅଛି। ସାର୍ ଆପଣ କ'ଣ ନିବେଦନ ରଖିବେ?
3: ମୁଁ ଏହା ନିବେଦନ ରଖିବି, ସେମାନେ ତ ଚାଷ କରୁଛନ୍ତି କିନ୍ତୁ ସେମାନେ ଅର୍ଥକାରୀ ବିଭିନ୍ନ ପ୍ରକାର ଅର୍ଥକାରୀ ଫସଲ ସେମାନେ କରନ୍ତୁ ଯେଉଁଥିରୁ କୁ ସାଧାରଣ ଚାଷୀ ଯେତିକି ପଇସା ପାଏ ଏମାନେ ବହୁତ ଅଧିକା ପଇସା ରୋଜଗାର କରିପାରିବେ, ଯାହାଦ୍ୱାରା କି ସେମାନେ ସେମାନଙ୍କର ପରିବାର ପ୍ରତିପୋଷଣ କରିବା ସଙ୍ଗେ ସଙ୍ଗେ ସେଠାରେ ତାଙ୍କର ଅନ୍ୟାନ୍ୟ ଯେଉଁ ମନେକର ଝିଅ ବାହାଘର କରିବେ କି ଆଜି ଘର ଖଣ୍ଡେ କରିବେ ସେଇ ପଇସାରେ ବି ସେମାନେ କରିପାରିବେ। ତେଣୁ ମୋର ସେମାନଙ୍କୁ ନିବେଦନ ଯେ ସେମାନେ ସବୁବେଳେ ଅର୍ଥକାରୀ ଫସଲ ଲଗାନ୍ତୁ, ସେମାନେ ଏଗ୍ରିକଲଚର ଡିପାର୍ଟମେଣ୍ଟ ସହିତ କୋଅପରେସନ ରଖନ୍ତୁ ଆଉ ହର୍ଟିକଲଚର ଡିପାର୍ଟମେଣ୍ଟ ସହିତ କୋଅପରେସନ ରଖନ୍ତୁ ରଖି ଏବଂ ଆମମାନଙ୍କ ସହିତ ବି କୋଅପରେସନ ରଖନ୍ତୁ, ଯେହେତୁ ଏ ପାଣିଟା ଟିକେ ମୂଲ୍ୟବାନ ପାଣି, ଆକୁ ପ୍ରପର ୱେରେ ୟୁଟିଲାଇଜ୍ କରନ୍ତୁ, ସ୍ପ୍ରିଙ୍କ୍ଲର ଲଗାନ୍ତୁ, ଡ୍ରିପ୍ ଲଗାନ୍ତୁ, ଏସବୁ ଲଗାଇକରି ସେମାନେ ପାଣିଟାକୁ ସୁଚାରୁ ରୂପେ ପରିଚାଳିତ କରି ଅର୍ଥକାରୀ ଫସଲ ରୋଜଗାର କରନ୍ତୁ।
2: ସାର୍ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ଉଠା ଜଳସେଚନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ବୁଦ୍ଧୁରାୟ ସାଙ୍ଗେ ସାମାଡ ଆମ କେନ୍ଦୁଝର ଆମ DMFକୁ କହନ୍ତି।
2: ସାର୍ ନମସ୍କାର।
4: ନମସ୍କାର
2: ସାର୍, କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ କୃଷି କାର୍ଯ୍ୟକୁ ସହଜ ଏବଂ ଭଲ କରାଯାଇପାରୁଛି। ସାର୍, କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକରେ କିପରି ଭାବରେ ସାର୍ କରାଯାଉଛି ଟିକେ କହିବେ ଆମର DMF ସହାୟତାରେ ଉଠା ଜଳସେଚନ?
4: ଉଠା ଜଳସେଚନ ସାଧାରଣତଃ ଆମର ପ୍ରବାହିତ ନଦୀରୁ ଆମେ ଜଳସେଚନ କରିଥାଉ, ସେଟା ଆମର ବୈତରଣୀ ଅରାଡ଼ି ନଦୀ ଏଗୁଡ଼ାକ ଉପରେ ନିର୍ଭର କରିଥାନ୍ତି ଚାଷୀମାନେ। ଆମେ ପ୍ରକଳ୍ପ ଗୁଡ଼ାକ ସ୍ଥାପନ କରିକି ପମ୍ପ ସାହାଯ୍ୟରେ ପାଇପ୍ ଲାଇନ୍ ବିଛାଇ ତାକୁ ଜଳସେଚନର ବ୍ୟବସ୍ଥା କରିଥାଉ ଏବଂ ତାହାରି ଏଇଟା ଆମର ପଞ୍ଚାୟତ ମାନେ ଚମ୍ପା ବ୍ଲକର ବୈତରଣୀ ଆଉ ଅରାଡ଼ି ଏଗୁଡ଼ା ସେଠିକାର ବାସିନ୍ଦାମାନଙ୍କର ଗୋଟେ ହେଉଛି କ'ଣ ଲାଇଫ୍ ଲାଇନ୍, ଏଇ ଏଇ ଏଇଠି ଯେଉଁ ପ୍ରବାହିତ ହେଉଛି ଏ ପାଣିକୁ ବ୍ୟବହାର କରିକି ସେମାନେ ସବୁଦିନ ଚାଷ କରିକି ତାଙ୍କର ପ୍ରତିପୋଷଣ କରନ୍ତି ଏବଂ ତାଙ୍କର ବର୍ତ୍ତମାନ ଯେଉଁ ଏଲ୍ଆଇ ପଏଣ୍ଟ କରିବା ଦ୍ୱାରା ସେମାନଙ୍କର ଇନକମ୍ଟା ଡବଲିଂ ହେଇପାରିଛି, ଟୁ ଟାଇମ୍ସ ହେଉଛି। ଯେମିତି ଖରିଫରେ ଆମେ ତାଙ୍କର ବର୍ଷା ଉପରେ ନିର୍ଭର କରନ୍ତି ଏବଂ ରବି ଯେତେବେଳେ ଖରା ଦିନଟା ଆସୁଛି ସେତେବେଳେ ସେମାନେ ଧାନ ପନିପରିବା ଆଉ ଅର୍ଥକାରୀ ଫସଲ ମଧ୍ୟ କରିକି ତାଙ୍କର ଜୀବିକା ନିର୍ବାହ କରନ୍ତି।
2: ଆଜ୍ଞା ସାର୍, ତଥାପି ଚମ୍ପୁଆ ବ୍ଲକରେ କେତେ ଲୋକଙ୍କର ଜମିକୁ ଜଳସେଚନ କରାଯାଇପାରୁଛି ଏବଂ ଉଠା ଜଳସେଚନ ପ୍ରକଳ୍ପରେ DMFର କ'ଣ ସହଭାଗିତା ରହୁଛି ଟିକେ କହିବେ ସାର୍?
4: DMF ଲୋକଙ୍କର ବହୁତ କାମରେ ଆସୁଛି, କେମିତି କହିବି ଆମର ଗଲା ବର୍ଷ ଆର୍ଥିକ ବର୍ଷ 25-26ରେ ଆମକୁ ଅନୁଦାନ ମିଳିଥିଲା 25ଟା ପ୍ରକଳ୍ପ କରିବାକୁ, 25ଟା ପ୍ରକଳ୍ପରୁ ଆମର ଯୋଡ଼ାରେ 9ଟା ଏବଂ ଅଲଗା ଆମ ଚମ୍ପା ବ୍ଲକରେ 14ଟା ଏମିତି ଆମର ସବୁ ସାଙ୍କସନ୍ ହେଇଥିଲା। ସେ ଭିତରୁ ଚମ୍ପାର ଆମର ବଡ଼ନଈ ଗ୍ରାମ ପଞ୍ଚାୟତ ଯୋଉଟା ରହିଛି ରାଣୀପୁର ଗାଁ ସେଇଟା ଆମେ 6ଟା କରିଛୁ, ତାଙ୍କର PG ନାଁ ହେଉଛି ଅନନ୍ୟା, ବେନିଫିସିଆରି ଗୁଡ଼ା ବି ଅଛନ୍ତି ଆଉ ଗମ୍ହାରିଆର ଅନ୍ନପୂର୍ଣ୍ଣା ତାଙ୍କର PG ଗ୍ରୁପ ଏଗୁଡ଼ା APC ଥ୍ରୋରେ ଆମେ କରିଛୁ। APC ଯୋଉ ପ୍ରଡକ୍ସନ୍ ଗ୍ରୁପ ସାଧାରଣତଃ ଏଇ ପ୍ରଡକ୍ସନରେ ତାଙ୍କର ଗ୍ରୁପରେ କ'ଣ ହେଉଛି ତାଙ୍କର ଇନକମରେ କେମିତି ଡବଲିଂ ହେବ, ଅର୍ଥକାରୀ ଫସଲ କରିବେ, ପନିପରିବା କରିବେ, ଏଇସବୁ ବ୍ୟବସ୍ଥା ତାଙ୍କର ହର୍ଟିକଲଚର ତରଫରୁ ସବୁ ବ୍ୟବସ୍ଥା କରୁଛନ୍ତି ଏବଂ ଏ ପ୍ରକଳ୍ପ ଗୁଡ଼ା ମଧ୍ୟ ତାଙ୍କର DMFକୁ ସେମାନେ ହିଁ ତାଙ୍କର ପ୍ରପୋଜାଲ ଦେଉଛନ୍ତି ଆଉ ପ୍ରପୋଜାଲ ପାସ୍ ହେଉଛି DMFରେ, ତାପରେ ଆମକୁ କେବଳ ମାନେ ଟେକ୍ନିକାଲ ଡିପାର୍ଟମେଣ୍ଟ ଯେହେତୁ ଏଇ ପ୍ରୋଜେକ୍ଟକୁ ତିଆରି କରିବା ପାଇଁ ଆମକୁ କୁହାହେଉଛି। ତ ଏଇ ଗମ୍ହାରିଆ ଏମିତି ରାଣୀପୁର ଗମ୍ହାରିଆ ଏବଂ କରଞ୍ଜିଆର ପଞ୍ଚାୟତର କାଟୁଣିପଣା ଗାଁ ଏମିତି ହେଇକି ଆମର ଯେଉଁ 14 ରହିଛି ଏ 14 ସାଂକ୍ସନ୍ ହେଇଛି, ତ ତନ୍ମଧ୍ୟରୁ ଆମର ଇଚିଣ୍ଡା 2, ଗମ୍ହାରିଆରେ 4, ରାଣୀପୁରରେ 6 ଆମେ ସମ୍ପୂର୍ଣ୍ଣ କରିଦେଇଛୁ। ଆଉ କାଟୁଳିପଣାର କାମ ଚାଲିଛି, ଆଉ ଅଲଗା ଗୁଡ଼ା ସରିଯାଇଛି ଏବଂ ସେଗୁଡ଼ାକ ଚାଷବାସ କରୁଛନ୍ତି। ଯୋଡ଼ା ବ୍ଲକର ସେମିତି ଆମେ ନେଇଥିଲୁ, ଆମର ଚମ୍ପା ଅଣ୍ଡରରେ ଆସୁଛି ଯୋଡ଼ା ବ୍ଲକ ବି ସବ୍ ଡିଭିଜନ ଅଣ୍ଡରରେ। ତ ଏଇ ଯୋଡ଼ା ବ୍ଲକର ଆମେ କଣ୍ଡ୍ରା ପଞ୍ଚାୟତ ଯୋଉଟା କାନପୁର ଗାଁ ସେଇଟା ଆମେ 4 ପ୍ରୋଜେକ୍ଟ କରିଛୁ। କାନ୍ଦ୍ରା ଗାଁ ସେ ବି କାନ୍ଦ୍ରା ପଞ୍ଚାୟତର ସେ 2 କରିଛୁ। ଜଙ୍ଗ ପଞ୍ଚାୟତର ଗୁରୁ ଟଙ୍କା 3 ପ୍ରୋଜେକ୍ଟ ଆମେ କରିଛୁ ଏବଂ ସେ ବର୍ତ୍ତମାନ ମଧ୍ୟ ଚାଷ କରୁଛନ୍ତି। ସେଟା କେମିତି ଆମେ ମଟର ବସାଇ ତାକୁ ସୌର ଯୋଉ ପ୍ୟାନେଲ କହୁଛନ୍ତି ସେ ସୂର୍ଯ୍ୟ ପ୍ୟାନେଲରେ ଆମେ କରେଣ୍ଟ ଯୋଉ ସୂର୍ଯ୍ୟ ଦ୍ୱାରା ଚାର୍ଜ ହେଉଛି, ଆଉ ତାଙ୍କୁ ଚାଷୀମାନଙ୍କୁ ପଇସା ଇଲେକ୍ଟ୍ରି ବିଲ୍ ଦେବାକୁ ପଡ଼ୁନାହିଁ। ଏଇଟା ଯେହେତୁ ଆମର ଅଶରନ୍ତି ଭଣ୍ଡାର, ତାଙ୍କର ବିନା ପଇସାରେ ମାନେ ତାଙ୍କର ପାଣି ଉପଯୋଗ ମାନେ ଇଏଟାକୁ କରେଣ୍ଟ ସୂର୍ଯ୍ୟ କିରଣରୁ ଗ୍ରହଣ କରି ସେମାନେ ତାଙ୍କ କରେଣ୍ଟ ଉପଯୋଗ କରୁଛନ୍ତି ଏବଂ ତାଙ୍କର ଖୁସିରେ ଅଛନ୍ତି, ତାଙ୍କ ହାତରୁ ଗୋଟେ ଟଙ୍କା ବି ପଡ଼ୁନାହିଁ।
5: ସାର୍ ତେବେ ଆପଣ ତ କହୁଥିଲେ ଖଣି ଅଞ୍ଚଳର କଣ୍ଡ୍ରା ଗାଁ ଯୋଉଠିକି ଆମର ସୌର ଶକ୍ତି ମାଧ୍ୟମରେ ଚାଷୀ ଉପକୃତ ହେଇପାରୁଛନ୍ତି, ତେବେ ଆପଣ ସାର୍ କଣ ଲକ୍ଷ୍ୟ କରୁଛନ୍ତି ଖଣି ଅଞ୍ଚଳରେ ଯୋଉଠି ଆମେ କୃଷି ଉପରେ କୃଷିକୁ ମୁହଁ ବୁଲାଉଥିଲେ ଖଣି ଅଞ୍ଚଳରେ, ସେଠି କିନ୍ତୁ କୃଷି କରାଯାଇକି ଲୋକମାନେ ଆର୍ଥିକ ସ୍ୱାବଲମ୍ବୀ ହେଉଛନ୍ତି ଏବଂ ଭଲ କରିପାରୁଛନ୍ତି, ସାର୍ ଆପଣ କଣ ଲକ୍ଷ୍ୟ କରୁଛନ୍ତି?
4: ସ୍ୱାଭାବିକ ସେମାନେ ଖଣି ଅଞ୍ଚଳରେ ବହୁତ ଗୁଡ଼େ ଜାଗା ଯୋଉଠିକି ରହିଛି ଯୋଉଠି ଚାଷ ହେଇପାରେନି, ଯୋଉ ଗୁଡ଼ାକରେ ଆମେ ଚାଷ ହେଉଛି ସେଗୁଡ଼ାକ ଉପଯୋଗ କରୁଛୁ। ଆଉ ଉପଯୋଗ କଲା ପରେ ସେମାନଙ୍କୁ ମଧ୍ୟ ଟ୍ରେନିଂ ଦିଆହେଉଛି, ଟେକ୍ନିକାଲ ଟ୍ରେନିଂ ଆମେ ଦେଉଛୁ, ଚାଷର ଟ୍ରେନିଂ ମଧ୍ୟ ଦେଉଛନ୍ତି, ହର୍ଟିକଲଚର ଆଉ ଏଗ୍ରିକଲଚର ଦେଉଛନ୍ତି। ସେମାନଙ୍କୁ ଉପଯୁକ୍ତ ଯୋଉ ଗଭର୍ଣ୍ଣମେଣ୍ଟର ଯେତିକି ସବୁ ସବସିଡି ରହିଛି ଜିନିଷ ଏଗୁଡ଼ା ବି ସେମାନଙ୍କୁ ପ୍ରୋଭାଇଡ଼ କରାହେଉଛି ବା ସେମାନଙ୍କୁ ଉପଲବ୍ଧ କରିଦିଆହେଉଛି, ଯାହାଫଳରେ ସେମାନେ ମଧ୍ୟ ବର୍ତ୍ତମାନ ଖୁସିରେ ଅଛନ୍ତି। ବହୁତ ଅର୍ଥକରୀ ଫସଲ ଭେଜିଟେବୁଲ୍ସ ଆଉ ଆପଣଙ୍କର ପନିପରିବା ଯୋଉ ଗୁଡ଼ାକ ଚାଷ ହେଉଛି ବର୍ତ୍ତମାନ ଖରାଦିନରେ ବର୍ଷା ଦିନରେ ଧାନ କରୁଛନ୍ତି, ଯୋଉଟାକି ତାଙ୍କର ସେ ସମୟରେ ଯେତିକି ଇନକମ୍ ହେଉଥିଲା ତାର 2.3 times ତାଙ୍କର ଇନକମ୍ଟା ବଢ଼ିଯାଇଛି। ସେମାନେ ଖୁସି ଅଛନ୍ତି, ଆନନ୍ଦରେ ଗ୍ରହଣ କରୁଛନ୍ତି ସୋଲାର ପ୍ୟାନେଲଟାକୁ ବର୍ତ୍ତମାନ।
5: ସାର୍ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
4: ନମସ୍କାର।
1: ଏହି ଯୋଡ଼ା ବ୍ଲକର କଣ୍ଡରା ଗ୍ରାମର ଜଣେ ଚାଷୀଙ୍କୁ ଆମେ ଭେଟିଥିଲୁ, ସେ କହନ୍ତି।
6: ଆଜ୍ଞା ନମସ୍କାର।
7: ଆଜ୍ଞା ନମସ୍କାର,
6: ଟିକେ ଆପଣଙ୍କର ନାଁ ଆଉ ଘର କୋଉଠି କହିବେ? ଆଜ୍ଞା
7: ମୋ ନାଁ ହଉଛି ଗୁରାମୁଣ୍ଡା, ଗ୍ରାମ ହଉଛି କାନପୁର ଯୋଡ଼ା।
6: ଆଚ୍ଛା, ଆପଣ ଭାଇ ଚାଷ କରିଛନ୍ତି, କେମିତି ଭାବରେ ଚାଷ କରିଛନ୍ତି, କିପରି ଭାବରେ ଉଠା ଜଳସେଚନ ହେଇଛି ଟିକେ କହିବେ?
7: ତ ଏ ବର୍ଷ ଉଠା ଜଳସେଚନ ମିଳିଛି,
6: କଣ କେମିତି ହେଇଛି ଚାଷ, କି କି ପ୍ରକାର ଚାଷ ହେଇଛି, କେମିତି ଜଳସେଚନ ହେଉଛି, କେତେ ଜମିକୁ ଜଳସେଚନ ହେଉଛି ଟିକେ କହିବେ?
7: ଏମିତି ତ ଏଟା ତ 3 HP ଯେ ବେଶୀ ଇଏ ହଉନି, ହେଲା ସେଥିପାଇଁ ଏଟା ଖାଲି ଏଇ କର୍ଲା ଚାଷ ହେଇଛି, ତାପରେ ଜହ୍ନି, ତାପରେ ଏଟା ପୁଇ ଆଉ ଏଇ ଭେଣ୍ଡି।
6: କେତେ ଜମିରେ କରିଛନ୍ତି ଭାଇ?
7: 2-3 ଖଣ୍ଡେ ହେଇଯିବ।
6: ଫସଲ ଅମଳ କଲେଣି?
7: ହଁ, ସୂର୍ଯ୍ୟମୁଖୀଟା ଅମଳ ହେଲାନି।
6: କେମିତି ଜଳସେଚନ ହେଉଛି ଟିକେ କହିବେ ଭାଇ?
7: ଜଳସେଚନ କହିଲେ ଏଠି ସେଇ ନାଳଟା ଗୋଟେ ଅଛି, ହେଲା
6: ଆଜ୍ଞା,
7: ସେଠି ଏଟା ତ ଏ ବର୍ଷ ସେଇ 3 HP ଇଏଟା ସୋଲାରଟା ଦେଇଛନ୍ତି
6: ଆଜ୍ଞା।
7: ଆଉ ଆଗରୁ ମୁଁ ସେଇ ଡିଜେଲ ଆଉ ପେଟ୍ରୋଲ ମେସିନ୍ରେ କରୁଥିଲି ଆଉ।
6: ଆଜ୍ଞା, ଭଲ ଜଳସେଚନ ହେଉଛି ଉଠା ଜଳସେଚନ ନାହିଁ?
7: ଆଜ୍ଞା।
6: ଆଚ୍ଛା ଭାଇ, ଆପଣ ଏ ଯୋଉ ଡିଏମ୍ଏଫ୍ ତରଫରୁ ଉଠା ଜଳସେଚନ ପ୍ରକଳ୍ପ ପାଇକି ଖୁସି ଅଛନ୍ତି?
7: ହଁ, ଖୁସି ଅଛି ଟିକେ ଆଉ, ମାନେ ମୋର ଯୋଉ ଜିନିଷଟା ଖର୍ଚ୍ଚ ହଉଥିଲା ତେଲ ଫେଲ ସେଇଟା ଟିକେ ବଞ୍ଚି ଯାଉଛି ଆଉ। ଧନ୍ୟବାଦ କହିବି ଆଉ କଣ କହିବି ଆଉ।
6: ନମସ୍କାର।
1: ଶ୍ରୋତାବନ୍ଧୁ, ଡିଏମ୍ଏଫ୍ ଦ୍ୱାରା ପ୍ରସାରିତ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ପ୍ରାୟୋଜିତ କାର୍ଯ୍ୟକ୍ରମ ଆମ କେନ୍ଦୁଝର ଆମ ଡିଏମ୍ଏଫ୍ ଏଇଠି ଶେଷ ହେଲା। ଆକାଶବାଣୀ କେନ୍ଦୁଝର ଏଥର ନିବେଦନ କରୁଛୁ କେତୋଟି ଦେଶଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ବିନୋଦିନୀ ସାହୁ ଏବଂ ଶୁଭଙ୍କରୀ ସାହୁ।

ଆପଣ ଶୁଣୁଛନ୍ତି ଦେଶଭକ୍ତି ଗୀତ ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ତୃପ୍ତି ଦାସଙ୍କ କଣ୍ଠରେ ଦେଶଭକ୍ତି ଗୀତ, ଗୀତ ରଚନା ଗୋଦାବରୀ ସମ୍ଭବପତ୍ର।

ଶେଷ ହେଲା ଦେଶଭକ୍ତି ଗୀତ। ନିବେଦନ କଲେ ଶିଳ୍ପୀ ବିନୋଦିନୀ ସାହୁ, ଶୁଭଙ୍କରୀ ସାହୁ ଏବଂ ତୃପ୍ତି ଦାସ। ଗୀତ ରଚନା କରିଥିଲେ ମଧୁଦନ ଦାସ ଏବଂ ଗୋଦାବରୀ ମହାପାତ୍ର। ଆକାଶବାଣୀ କେନ୍ଦୁଝର ଏଥର କାର୍ଯ୍ୟକ୍ରମରେ ଆଳାପ ପ୍ରଯୋଜନା ଅନିତା ତିର୍କୀ ଏବଂ ଉପସ୍ଥାପନାରେ ସତ୍ୟଜିତ ସାମନ୍ତରାୟ।

0: ଆଳାପର ଏହି ବିଶେଷ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସାଦରେ ସ୍ୱାଗତ। ଆଜି ଆଳାପ କାର୍ଯ୍ୟକ୍ରମରେ ଆମର ଅତିଥି ହେଉଛନ୍ତି କେନ୍ଦୁଝରର ଜଣାଶୁଣା ଶିକ୍ଷାବିତ୍, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଉଜ୍ଜ୍ୱଳ କୁମାର ସାହୁ। କେନ୍ଦୁଝର ନିକଟବର୍ତ୍ତୀ ସାହାଡ଼ପୁର ଗ୍ରାମରେ ଅବସ୍ଥାନ କରୁଛନ୍ତି। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜ୍ଞା ନମସ୍କାର।
1: ନମସ୍କାର।
0: ଜନ୍ମ ହୋଇଥିଲେ କେଉଁଠି, ପିଲାବେଳ କଟିଲା କେମିତି?
1: ମୋର ଜନ୍ମ ସାହାଡ଼ପୁର ଗ୍ରାମରେ। ପିଲା ସମୟରେ ଆମେ ଅତ୍ୟନ୍ତ ଖୁସିରେ ଜୀବନ ଅତିବାହିତ କରିଥିଲୁ, ଯାହାକି ବର୍ତ୍ତମାନ ତାହା ଦୃଶ୍ୟମାନ ହୁଏ ନାହିଁ। ସେ ସମୟର ପିଲାମାନଙ୍କର କର୍ତ୍ତବ୍ୟ, ଖେଳାବୁଲା, ବାହାରେ ପରିଭ୍ରମଣ, ସେସବୁର ମଜା ଏବେ ବୋଧହୁଏ କୌଣସି ପିଲା ଉପଭୋଗ କରିପାରୁନାହାନ୍ତି। ମୋର ଜନ୍ମ 1961 ମସିହା ମେ ମାସ 13 ତାରିଖ।
0: ଧୁମ୍ ଖରାଦିନ, ଖରାଦିନରେ ଆପଣ ଜନ୍ମ ହୋଇଛନ୍ତି। ତେବେ ଯେତେବେଳେ ପିଲାବେଳ ଥିଲା, ଖରାବେଳେ ୟା ତା ବାଡ଼ିକୁ ଯାଇ ଆମ୍ବ ଚୋରି କରିବା, ନଈକୂଳରେ ଗାଧେଇବା, ଗାଁ ପୋଖରୀରେ ଡିଆଁ ମାରିକି ବୁଡ଼ ପକାଇବା, ଏସବୁ କାମ ଆପଣ କରିଛନ୍ତି?
1: ଦେଖନ୍ତୁ, ସେ ସମୟରେ ଆମେ ଯେତେବେଳେ ଖରା ସମୟ ହେଉଥିଲା, ଅବଶ୍ୟ ପୋଖରୀରେ ଗାଧେଇଛୁ, କାହା ଜିନିଷ ପ୍ରତି ଲୋଭ ନଥିଲା କିମ୍ବା ଚୋରି କରିବାର ପ୍ରଶ୍ନ ଉଠିନାହିଁ। ଗ୍ରୀଷ୍ମ ସମୟରେ ଆମର ଗୋଟିଏ ରଜ ପର୍ବ ଆସେ ଏବଂ ରଜ ପର୍ବ ପାଇଁ ସେ ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ଆମେ ସମସ୍ତେ ମିଳିମିଶି ଗୋଟିଏ ଗୋଟିଏ ଛୋଟ ଡ୍ରାମାର ଆୟୋଜନ କରୁଥିଲୁ।
0: ଆଜ୍ଞା।
1: ଏବଂ ପ୍ରାୟ ଗ୍ରୀଷ୍ମ ଋତୁରେ, ଗ୍ରୀଷ୍ମ ଛୁଟିରେ ଆମର ପ୍ରାକ୍ଟିସ୍ କରାଯାଉଥିଲା ରଜର 20-25 ଦିନ ପୂର୍ବରୁ।
0: ଦେଖନ୍ତୁ, ଗାଁରେ ଯେତେବେଳେ ପିଲାମାନେ ସବୁ ବଢ଼ନ୍ତି, ଆଜିକାଲି ତ ସବୁ ସେ ଖେଳଗୁଡ଼ିକ ହଜିଗଲାଣି। ଗାଁମାନଙ୍କରେ ଯେଉଁ ପିଲାଦିନର ଚପଳତାପୂର୍ଣ୍ଣ ଖେଳ, ସାଇକେଲ ଚଲାଇ ବୁଲିବା, ବାଟି ଖେଳିବା, ଆଉ ଟାୟାର ଗଡ଼େଇବା, କିମ୍ବା ଯେଉଁ ମାଟିରେ କାଦୁଅରେ ଆମେ ଟ୍ରକ୍ ତିଆରି କରିବା, ବସ୍ ତିଆରି କରିବା, ଏଇ ଯେଉଁ ସବୁ, କିମ୍ବା ଯେଉଁ ସିଜୁ ଗଛ ତା'ର ଯେଉଁ ଫଳକୁ ଚକା କରି ଗଡ଼େଇବା, ଏଇସବୁ ସମୟ ଆଉ କ'ଣ ଗାଁମାନଙ୍କରେ ଦେଖାଯାଉଛି?
1: ପ୍ରାୟ ସେଗୁଡ଼ିକ ଦେଖାଯାଉ ନାହିଁ। ଆପଣ ଯାହା କହୁଛନ୍ତି, ଆମେ ଛୁଆ ସମୟରେ ଚକା ଗଡ଼େଇଛୁ, ବିଭିନ୍ନ ପ୍ରକାର ଖେଳ ଖେଳିଛୁ, ଆଉ ଯାହା ବର୍ତ୍ତମାନ ପରିଦୃଶ୍ୟ ହେଉନାହିଁ। ବର୍ତ୍ତମାନ ଆପଣ ଲକ୍ଷ୍ୟ କରିବେ, ପ୍ରାୟ ରାତି ପାହିଲେ ଛୁଆଙ୍କୁ ପଠାଉଛନ୍ତି ଟ୍ୟୁସନ୍, ସେମାନଙ୍କୁ ଖେଳିବାକୁ ସୁଯୋଗ ବି ଦେଉନାହାନ୍ତି ବାପାମାନେ, ଯଦ୍ୱାରା ପିଲାମାନଙ୍କର ବାହ୍ୟ ଶକ୍ତି ସେମାନେ ଉପାର୍ଜନ କରିପାରୁନାହାନ୍ତି ଏବଂ ପରିପ୍ରକାଶ ମଧ୍ୟ କରିପାରୁନାହାନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା। ଆପଣଙ୍କ ସମୟରେ, ପିଲାଦିନରେ ଆପଣ ସ୍କୁଲ କେତେ ବାଟ ଯାଉଥିଲେ?
1: ଅବଶ୍ୟ ଗାଁରେ ସ୍କୁଲ ଥିଲା,
0: ହାଇସ୍କୁଲ।
1: ହାଇସ୍କୁଲ ପାଇଁ ଆମକୁ 3 କିଲୋମିଟର ବାଟ ଚାଲିକି ଯିବା ପାଇଁ ପଡ଼ୁଥିଲା, ସେ ସମୟରେ ସାଇକେଲ ବ୍ୟବସ୍ଥା ନଥିଲା।
0: ଆଜ୍ଞା।
1: ସାଇକେଲ କହିଲେ ଗାଁ ଗୁଡ଼ିକରେ ଯଦି ଗଣି ଆଣିବେ, ମାତ୍ର 10-15 ସାଇକେଲ ଥିଲା, ଆଉ ସେଇ ସାଇକେଲ ପୁଣି ବ୍ୟବହାର କରିବା ପାଇଁ ପ୍ରାୟ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉନଥିଲା।
0: ତେବେ ସ୍କୁଲ ଯିବେ କେମିତି?
1: ସେ ସମୟରେ କେବଳ ଗୋଟିଏ ମାଧ୍ୟମ ଥିଲା, ପାଦଚଲା, ଏବଂ ସେଇ ପାଦଚଲା ରାସ୍ତାରେ ଗୋଟିଏ ଛୋଟ ଜଙ୍ଗଲଟିଏ ପଡ଼ୁଥିଲା, ସେ ଜଙ୍ଗଲକୁ ଅତିକ୍ରମ କରି ଆମକୁ କିଛି, ଯାହାକୁ ବର୍ତ୍ତମାନ କୁହାଯାଉଛି କିଆରୀ,
0: ଆଜ୍ଞା,
1: ଚାଷ ଜମି, ଚାଷ ଜମିକୁ, ଚାଷ ଜମିର ହୁଡ଼ାରେ ଆମେ ଚାଲି ଚାଲି ଯାଉଥିଲୁ, ଜଙ୍ଗଲ ଅତିକ୍ରମ କରୁଥିଲୁ ଏବଂ ନିର୍ଦ୍ଦିଷ୍ଟ ସମୟରେ ବିଦ୍ୟାଳୟରେ ପହଞ୍ଚୁଥିଲୁ।
0: ସେତେବେଳେ ତ କିଛି ଛୋଟ ଛୋଟ ବନ୍ୟଜନ୍ତୁ ହେଲା, କିମ୍ବା ଆପଣଙ୍କର ଯେମିତିକି ସାପ, ବର୍ତ୍ତମାନ ତ ଗୋଟେ ବଡ଼ ଦୁର୍ବିପାକରେ ପରିଣତ ହୋଇଛି ସାପ କାମୁଡ଼ା, ତ ସେତେବେଳେ ସାପ ବି ଯିବା ଆସିବା କରୁଥିବେ, ସେତେବେଳେ ଗାଡ଼ି ମଟର ଯେମିତି ଯାଉଛି ସେତେବେଳେ ବି ଯାଉଥିବ, ଦୁର୍ଘଟଣାର ତ ଆଶଙ୍କା ରହୁଥିବ। ବାପା ମାଆ ମାନେ କ'ଣ ସ୍କୁଲକୁ ଏମିତି 3-4 କିଲୋମିଟର ଛାଡ଼ି ଦେଉଥିଲେ?
1: ନିଶ୍ଚିତ।
0: ଆଜ୍ଞା।
1: କାରଣ ସେତେବେଳେ ସେମାନଙ୍କର ଗୋଟିଏ ଲକ୍ଷ୍ୟ ଥିଲା, ପିଲାଟି ଶିକ୍ଷିତ ହେଉ, ଏବଂ ପରିବାର ଅବସ୍ଥା ପ୍ରାୟ ସେତେବେଳେ ବର୍ତ୍ତମାନ ଯାହା ଲକ୍ଷ୍ୟ ରଖିବେ, ପରିବାର ଅବସ୍ଥା ଯାହା, ସେତେବେଳେ ଅଧିକାଂଶ ପରିବାରର ଲୋକଙ୍କର ଅବସ୍ଥା ଶୋଚନୀୟ ଥିଲା, ବହୁତ କମ୍ ଲୋକ ସେମାନେ ସ୍ୱଚ୍ଛଳ ଜୀବନଯାପନ କରୁଥିଲେ, ଆଉ ବର୍ତ୍ତମାନ ସେ ତାର ପରିବର୍ତ୍ତନ ହୋଇସାରିଛି। ଯେହେତୁ ସେମାନଙ୍କର ଲକ୍ଷ୍ୟ ଥିଲା ପିଲାଟି ଶିକ୍ଷିତ ହେଉ, ସେ ପିଲାଟି କିଛି ରୋଜଗାର କରୁ, ସେଇଥିପାଇଁ ବୋଧହୁଏ ବାପା ମାଆମାନେ 3-4 କିଲୋମିଟର କାହିଁକି 6 କିଲୋମିଟର 10 କିଲୋମିଟର ପର୍ଯ୍ୟନ୍ତ ପିଲାଙ୍କୁ ଚାଲି ଚାଲି ଯିବା ପାଇଁ ସୁଯୋଗ ଦେଉଥିଲେ। ଯଦିଓ ଥିଲା ବିଭିନ୍ନ ପ୍ରକାରର ପ୍ରତିବନ୍ଧକ, ସେ ପ୍ରତିବନ୍ଧକକୁ ଖାତିର ନକରି ବିଦ୍ୟାଳୟକୁ ଯାଉଥିଲେ ପ୍ରତ୍ୟେକ ଛାତ୍ରଛାତ୍ରୀ।
0: ତେବେ ଦେଖନ୍ତୁ, ବର୍ତ୍ତମାନ ବାପା ମାଆ ମାନେ ସେମାନେ ବି ତ ସେଇ ଲକ୍ଷ୍ୟରେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।
1: ବର୍ତ୍ତମାନ ବାପା ମାନଙ୍କର ଗୋଟିଏ ଲକ୍ଷ୍ୟ ରହୁଛି, ପିଲାଟି ଶିକ୍ଷିତ ହେଉ ଏବଂ ସେ କେବଳ ମୋ ପିଲା ହିଁ ପ୍ରଥମ ଶ୍ରେଣୀ ଅଧିକାର କରୁ।
0: ସବୁ ପିଲା କ'ଣ ପ୍ରଥମ ଶ୍ରେଣୀ ଅଧିକାର କରିପାରିବେ?
1: କେବେ ସମ୍ଭବ ନୁହେଁ। କିନ୍ତୁ ତାକୁ ସେମାନେ ଏତେ ପ୍ରେସର ଦେଉଛନ୍ତି, ଯାହାଦ୍ୱାରା ପିଲାର ବିଶେଷ କିଛି ଉନ୍ନତି ହେଉନାହିଁ। ଆମେ ଯଦି ପିଲାକୁ ସ୍ୱାଧୀନତା ଦେବା, ତାର ଯାହା ଚଏସ୍ ଅଛି, ଯେଉଁ ଦିଗ ପ୍ରତି ତାର ଆଗ୍ରହ ଅଛି, ସେହି ଦିଗ ପ୍ରତି ଆମେ ତାକୁ ସହଯୋଗ କରିବା ଦରକାର, ତାର ଆଗ୍ରହ ବଢ଼ାଇବା ଦରକାର। କେବଳ ଯେ ଜଣେ ପିଲା ପାଠ ପଢ଼ିଲେ ଭଲ ମଣିଷ ହେବ, ବଡ଼ ମଣିଷ ହେବ, ସେମିତି କିଛି ନାହିଁ। ଆପଣ ଦେଖନ୍ତୁ, ବର୍ତ୍ତମାନ ବିଭିନ୍ନ ପ୍ରକାରର ପନ୍ଥା ଅଛି, ଆପଣ ଶିକ୍ଷା, କ୍ରୀଡ଼ା ବିଭିନ୍ନ ପ୍ରକାର କଳା, ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଭାଗ ନେବା ପାଇଁ ସେମାନେ ଯେଉଁ ଯେଉଁ ଶିକ୍ଷା ଗ୍ରହଣ କରିବା ଦରକାର ସେଥିପ୍ରତି ମଧ୍ୟ ଆମେ ସେମାନଙ୍କୁ
0: ସହଯୋଗ କରିବା
1: ଦରକାର, ଉତ୍ସାହିତ କରିବା ଦରକାର, ଯାହାଦ୍ୱାରା ପିଲାଟି ସେ ନିଜେ ନିଜେ ଆଗକୁ ବଢ଼ିପାରିବ। ଆମେ ଯଦି ପ୍ରେସର ଦେବା ତାହେଲେ ହୁଏତ ତା'ର ସେ ଦିଗ ପ୍ରତି ଆଗ୍ରହ ନଥିବ, ବାଧ୍ୟବାଧକତାରେ ତାକୁ ଆମେ କେତେ ବାଟ ନେଇପାରିବା।
0: ତେବେ ଆପଣ ତ ଶିକ୍ଷକ ଥିଲେ, ପ୍ରଧାନ ଶିକ୍ଷକ ଥିଲେ, ସହକାରୀ ଶିକ୍ଷା ଗୋଷ୍ଠୀ ଅଧିକାରୀ ହେଇ ଅବସର ନେଲେ, ଏତେ ଗୁଡ଼ାଏ ସୋପାନ ଭିତରେ ଆପଣ ତ ଅନେକ ଛାତ୍ର ତିଆରି କରିଛନ୍ତି।
1: ମୋ ଜୀବନ ବହୁତ ଛାତ୍ରଛାତ୍ରୀ ତିଆରି କରିଛି।
0: ହଁ, ଆପଣଙ୍କର ତିଆରି କରିଥିବା ଛାତ୍ରଛାତ୍ରୀ ଭିତରୁ ଅନେକ ପିଲା ଉଚ୍ଚ ପଦପଦବୀରେ ମଧ୍ୟ ରହିଥିବେ?
1: ରହିଛନ୍ତି।
0: ଆଜ୍ଞା, ତେବେ ଆପଣଙ୍କର ଲକ୍ଷ୍ୟ କ'ଣ ଥିଲା? ଗୋଟେ ଉଚ୍ଚ ପଦପଦବୀର ଛାତ୍ର ତିଆରି କରିବା, ଉଚ୍ଚ ପଦପଦବୀର ଅଫିସର ତିଆରି କରିବା, ନା ଜଣେ ସୁନାଗରିକ ତିଆରି କରିବା?
1: ମୋର କେବଳ ଲକ୍ଷ୍ୟ ଥିଲା ଚରିତ୍ରବାନ ଛାତ୍ରଛାତ୍ରୀ ହିଁ ହୁଅନ୍ତୁ, ଯେଉଁମାନେ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହେବେ ଏବଂ ଏ ରାଷ୍ଟ୍ର ନିର୍ମାଣ ପାଇଁ ସେମାନେ କିଛି ତ୍ୟାଗ କରିବେ।
0: ଆପଣଙ୍କ ମତରେ ସୁନାଗରିକ ହେବା ପାଇଁ କେମିତି ସେମାନେ ପ୍ରଥମରୁ ବାଲ୍ୟ ସମୟରୁ ପ୍ରସ୍ତୁତ କରିବେ ନିଜକୁ?
1: ପ୍ରଥମ କଥା ଦେଖନ୍ତୁ, ପିତାମାତାଙ୍କର ସଂସ୍କାର ଦ୍ୱାରା ଜଣେ ବାଳକ ବା ବାଳିକା ସେ କିଛି ଆଗକୁ ଯାଇପାରିବ। ଦ୍ୱିତୀୟତଃ, ଯେତେବେଳେ ସେ ବିଦ୍ୟାଳୟରେ ଅଧ୍ୟୟନ କରେ ସେ ବିଦ୍ୟାଳୟରେ ମଧ୍ୟ କିଛି ନୀତି ଉପଦେଶ, ନୀତିବାଣୀ, ସେମିତି ହୃଦୟବାନ ଶିକ୍ଷକଙ୍କର ବି ଆବଶ୍ୟକତା ରହିଛି। ଯଦି ଶିକ୍ଷକମାନଙ୍କର ଆଗ୍ରହ ରହିବ ତେବେ ସେମାନଙ୍କୁ ସେମାନେ ମଧ୍ୟ ଶ୍ରେଣୀ କକ୍ଷରେ କିଛି ସଂସ୍କାର ଶିକ୍ଷା ଦେଇପାରିବେ, ଯାହାକି ଭବିଷ୍ୟତରେ ସେହି ଛାତ୍ରଛାତ୍ରୀମାନଙ୍କର କାର୍ଯ୍ୟରେ ଆସିବ।
0: ଦେଖନ୍ତୁ, ବହୁ ପୁରାତନ ସ୍କୁଲକୁ ବି ଆପଣ ଯାଆନ୍ତୁ, ଯେଉଁ ସ୍କୁଲ ଆଗରୁ ବଡ଼ ବଡ଼ ନାଁ ବି କରିଥିଲା,
1: ଆଜ୍ଞା,
0: ନିଜର ନାମ କମେଇବାର, ନିଜର ଗୌରବ କମେଇବାରେ ସିଏ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା, ଯେଉଁ ବଡ଼ ବଡ଼ ସ୍କୁଲମାନେ, ସେ ସ୍କୁଲରେ ଆଜିକାଲି ପିଲା ନାହାନ୍ତି। ଆପଣ ଦେଖିବେ, ଯେଉଁ ସ୍କୁଲରେ ଗୋଟିଏ ଶ୍ରେଣୀରେ 150-200 ପିଲା ରହୁଥିଲେ, 3-4 ସେକ୍ସନ୍ ରହୁଥିଲା, ଆଜି ସେ ସ୍କୁଲରେ ସମୁଦାୟ ପିଲା ସଂଖ୍ୟା 150-200।
1: ନିଶ୍ଚିତ,
0: ସେତିକି ପିଲା ବି ହେଉନାହାନ୍ତି।
1: ନିଶ୍ଚିତ,
0: ଗୋଟେ ବଡ଼ ହାଇସ୍କୁଲକୁ ଯଦି ଆମେ ଦେଖିବା ତାହେଲେ ସେତିକି ପିଲା ମଧ୍ୟ ହେଉନାହାନ୍ତି, 100-130 ପିଲା ହେଉଛନ୍ତି। କିନ୍ତୁ ଠିକ୍ ସେହି ସମୟରେ ଗୋଟେ ଘରୋଇ ବିଦ୍ୟାଳୟକୁ ଯଦି ଆମେ ଯିବା, ଆପଣ ସେଠି ଯାଇକି ଦେଖନ୍ତୁ 2,000-3,000 ପିଲା ପାଠ ପଢ଼ୁଛନ୍ତି। ତେବେ କାହିଁକି ଏ ଫରକ ଆସିଛି? ଘରୋଇ ସ୍କୁଲ ଆଉ ଆମର ସରକାରୀ ସ୍କୁଲ ଭିତରେ ଫରକ କାହିଁକି ଆସୁଛି? ଯେଉଁଠି ପିଲା ରହିବା କଥା, ଯେଉଁଠି ଭଲ ଭଲ ଶିକ୍ଷକ ଦିଆଯାଉଛି, ଯେଉଁମାନେ ଭଲ ପାଠ ପଢ଼ନ୍ତି ସେଇମାନେ ହିଁ ଶିକ୍ଷକ ହୋଇପାରନ୍ତି ଭଲ ସ୍କୁଲରେ, ସରକାରୀ ସ୍କୁଲରେ ଯେଉଁମାନେ ଭଲ ପାଠ ପଢ଼ିନଥାନ୍ତି, ଯେଉଁମାନେ କମ୍ପିଟିସନ୍ କ୍ୱାଲିଫାଏ କରିପାରନ୍ତିନି, ଯେଉଁମାନେ ସରକାରୀ ଚାକିରି ପାଆନ୍ତି ନାହିଁ, ସେହିଭଳି ଶିକ୍ଷକମାନେ ଆଜି ବେସରକାରୀ ସ୍କୁଲମାନଙ୍କରେ ଅଛନ୍ତି। କିନ୍ତୁ ଆପଣ ଯଦି ଦେଖିବେ, ସରକାରୀ ସ୍କୁଲରେ ପିଲା ସଂଖ୍ୟା କମୁଛନ୍ତି, ବେସରକାରୀ ସ୍କୁଲରେ ପିଲା ସଂଖ୍ୟା ବଢ଼ୁଛନ୍ତି, ଏହାର କାରଣ କ'ଣ?
1: ଏହାର ଅନେକ ଗୁଡ଼ିଏ କାରଣ ଅଛି। ବର୍ତ୍ତମାନ ସରକାରୀ ବିଦ୍ୟାଳୟରେ ଯେଉଁ ପ୍ରକାର ଶିକ୍ଷା ବ୍ୟବସ୍ଥା ପ୍ରଚଳିତ,
0: ଆଜ୍ଞା,
1: ସେହି ଶିକ୍ଷା ବ୍ୟବସ୍ଥା ଅନୁସାରେ ଭିତ୍ତିଭୂମି ନାହିଁ। ପ୍ରଥମତଃ ଆପଣ ଲକ୍ଷ୍ୟ କରିବେ, ପ୍ରାୟ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ବିଶେଷ କରି ଛାତ୍ରଛାତ୍ରୀଙ୍କ ଅନୁପାତରେ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି। ଦ୍ୱିତୀୟ କଥା, ତାଙ୍କ ପାଇଁ ଯାହା ଆବଶ୍ୟକତା, ମନେ କରନ୍ତୁ ବିଲ୍ଡିଂ, ଲାଇବ୍ରେରୀ କିମ୍ବା ଖେଳ ଉପକରଣ, ଖେଳ ପାଇଁ ପଡ଼ିଆ, ଏସବୁର ଆବଶ୍ୟକତା ରହିଛି। ଆପଣ ଯାହା କହୁଥିଲେ, ଅତୀତରେ ଏଇ ସରକାରୀ ସ୍କୁଲରେ ହିଁ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରି ସେତେବେଳେ ମଧ୍ୟ ଉଚ୍ଚ ଉଚ୍ଚ ପଦପଦବୀରେ ସେମାନେ ରହିଛନ୍ତି, ଯଦିଓ ବର୍ତ୍ତମାନ ତାହା ପରିଲକ୍ଷିତ ହେଉନାହିଁ। ଯଦି କହିବେ ବେସରକାରୀ ସ୍କୁଲରେ କାହିଁକି ଛାତ୍ରଛାତ୍ରୀ ସଂଖ୍ୟା ଅଧିକ, ତାର ପ୍ରଶ୍ନର ଉତ୍ତର ଏହା ମୁଁ କହିବି, ତାଙ୍କର ପ୍ରତ୍ୟେକ 20 କିମ୍ବା 25 ଜଣଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚିତ ଭାବରେ ଜଣେ ଜଣେ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି, ଆଉ ସେମାନଙ୍କର କେବଳ ଗୋଟିଏ କର୍ତ୍ତବ୍ୟ, ସେମାନେ ବିଦ୍ୟାଳୟ ଯାଆନ୍ତି ଏବଂ ପାଠ ପଢ଼ାନ୍ତି। କିନ୍ତୁ ବର୍ତ୍ତମାନ ସରକାରୀ ସ୍ତରରେ ଯେଉଁ ପ୍ରକାର ବ୍ୟବସ୍ଥା କରାଯାଇଛି, ସେମାନଙ୍କୁ ପ୍ରତ୍ୟେକ ଦିନ କିଛି ନା କିଛି ଇନଫର୍ମେସନ୍ ମଗାଯାଉଥିବ, ଏମାନେ ନିଜେ ରୋଷେଇ କରିକି ଦେବେ, ଏମାନେ ନିଜେ ବିଲ୍ଡିଂ ନିର୍ମାଣ କରିବେ, ଏମାନେ ଛାତ୍ରଛାତ୍ରୀଙ୍କର ପାଇଖାନା କିଏ ଗଲା କି ନାହିଁ ତାକୁ ମଧ୍ୟ ସେମାନେ ତଦାରଖ କରିବେ। ଏତେ ଗୁଡ଼ିଏ କାର୍ଯ୍ୟ କରିବା ମଧ୍ୟରେ ସେତିକି ଶିକ୍ଷକ ଶିକ୍ଷୟିତ୍ରୀ ରହିବା ଦରକାର, ତାହେଲେ ଯାଇ ଏଗୁଡ଼ିକର ଉନ୍ନତି ହୋଇପାରିବ।
0: ଦେଖନ୍ତୁ ଆଜ୍ଞା, ସରକାର ନିଜେ ଏହି ସ୍କୁଲଗୁଡ଼ିକୁ ପରିଚାଳନା କରୁଛନ୍ତି, ଆପଣ ତ ସହକାରୀ ଗୋଷ୍ଠୀ ଅଧିକାରୀ ଥିଲେ ଶିକ୍ଷା ବିଭାଗରେ, ଆପଣ ନିଜେ ମଧ୍ୟ ବିଭିନ୍ନ ସ୍କୁଲକୁ ଯାଇ ତଦାରଖ କରନ୍ତି,
1: ଆଜ୍ଞା,
0: ଏଇ ଯେଉଁ ପରିବର୍ତ୍ତନ ଆପଣ ଆଶା କରୁଛନ୍ତି, ସେହି ପରିବର୍ତ୍ତନ ଢାଞ୍ଚା ଆପଣ ନିଜେ କରିବାରେ ସକ୍ଷମ ହୋଇପାରିଲେ ନାହିଁ କାହିଁକି?
1: ଦେଖନ୍ତୁ, ଏଇ ସକ୍ଷମ ପାଇଁ ମୁଁ ତ କାହାକୁ ଦାୟୀ କରିବାଟା ଠିକ୍ ହେବ ନାହିଁ। ପ୍ରଥମ କଥା, ଆମର ଜନସାଧାରଣ ସଚେତନ ହେବା ଦରକାର, ସେମାନେ ନିଜେ ସଚେତନ ହେଲେ ଏହାର କିଛି ପରିବର୍ତ୍ତନ ହେବ।
0: ଆଜ୍ଞା,
1: ଯେତେବେଳେ ଜଣେ ସଚେତନ ନାଗରିକ ତା'ର ପୁଅ କିମ୍ବା ଝିଅକୁ ସେ ଜଣେ ବେସରକାରୀ ସ୍କୁଲକୁ ପଠାଉଛି, ଏଇଥିପାଇଁ ପଠାଉଛି ଯେ ସେ ବିଦ୍ୟାଳୟରେ କେବଳ ପାଠପଢ଼ା ହୁଁ ହେଉଛି, ଆଉ ସେମାନେ ଲକ୍ଷ୍ୟ ରଖୁଛନ୍ତି ଆମେ କିଛି ପଇସା ଖର୍ଚ୍ଚ କରିବୁ ଏବଂ ଛୁଆଟିକୁ ଉନ୍ନତମାନର ଶିକ୍ଷା ଗ୍ରହଣ କରାଇବାରେ ସହାୟକ ହେବୁ।
0: ବାପା ମା ମାନେ ଯେଉଁମାନେ ସବୁ ବେସରକାରୀ ସ୍କୁଲରେ ପଇସା ଦେଇକି ଛୁଆମାନଙ୍କୁ ପାଠ ପଢ଼ୁଛନ୍ତି, ସରକାରୀ ସ୍କୁଲରେ ବି ତ ସେମିତି ପଇସା ଦେଇକି ପାଠ ପଢ଼ାଇ ପାରନ୍ତେ, ସରକାରୀ ସ୍କୁଲର ମାନ ବି ତ ସେମିତି ବୃଦ୍ଧି କରାଇ ପାରନ୍ତେ।
1: ଶୁଣନ୍ତୁ, ଯଦି ସରକାରୀ ବିଦ୍ୟାଳୟକୁ ଏଇ ବାପା ମା ମାନେ ପଠାଇବେ ତାହେଲେ ଏଠି ଆଦୌ ପଇସା ଖର୍ଚ୍ଚ ହେବାର ଆବଶ୍ୟକତା ନାହିଁ, ପଇସା ଖର୍ଚ୍ଚ ଆଦୌ ହେବ ନାହିଁ, କିନ୍ତୁ ତାଠାରୁ ଉନ୍ନତମାନର ଶିକ୍ଷା ଗ୍ରହଣ କରିପାରିବେ। ଯଦି ଜନସଚେତନତା ସୃଷ୍ଟି ହୁଏ ଏବଂ ପିଲାଟି ମଧ୍ୟରେ ଆଗ୍ରହ ସୃଷ୍ଟି ହୁଏ ଏବଂ ଶିକ୍ଷକ ଠିକ୍ ଭାବରେ ଶିକ୍ଷାଦାନ କରନ୍ତି, ଜଣେ ଉପଯୁକ୍ତ ଶିକ୍ଷା ଗ୍ରହଣ କରିବା ପାଇଁ ତିନିଟା ଜିନିଷର ଆବଶ୍ୟକତା ରହୁଛି, ଶିକ୍ଷକ, ଶିକ୍ଷାର୍ଥୀ ଏବଂ ଅଭିଭାବକ।
0: ଅନେକ କ୍ଷେତ୍ରରେ ଦେଖାଯାଉଛି ଶିକ୍ଷକମାନେ ଯେଉଁମାନେ ସବୁ ସରକାରୀ ସ୍କୁଲମାନଙ୍କରେ ଅଛନ୍ତି, ଦିନ ବେଳେ ଆପଣ ଦେଖିବେ ବଜାର ସହରରେ ବୁଲୁଥିବେ, ପରିବା ଦୋକାନରେ ବୁଲୁଥିବେ, କେଉଁ ଚାହା ଦୋକାନରେ ବସିକି ଚାହା ପିଉଥିବେ, ଏମିତିକି ତାଙ୍କ ସ୍କୁଲ 10-12 କିଲୋମିଟର ଦୂର ହୋଇଥିଲେ ମଧ୍ୟ ସେମାନେ ସହରରେ ରହି ଏଠି ଭିଡ଼ ଜମାଉଛନ୍ତି, ବିଭିନ୍ନ ଚାହା ଦୋକାନରେ ଆଲୋଚନା କରୁଛନ୍ତି। ଏମିତି ଅନେକ ସମୟରେ ଦେଖାଯାଉଛି ସେମାନେ ବିଭିନ୍ନ ପ୍ରକାର ବ୍ୟବସାୟରେ ଲିପ୍ତ ରହିଛନ୍ତି।
1: ଆପଣ ଯାହା କହୁଛନ୍ତି ତା ହୁଏତ ସମସ୍ତ ଶିକ୍ଷକକୁ ଦାୟୀ କରାଯାଇପାରିବ ନାହିଁ, ତାଙ୍କ ଭିତରେ କିଛି ନା କିଛି ଶିକ୍ଷକ ସେମିତି ଥାଇପାରନ୍ତି, କିନ୍ତୁ ମୁଁ ମୋର ଗୋଟେ ନିଜ ଅନୁଭୂତି କଥା କହିବି ଯେ ମୁଁ ମୋର କୌଣସି ପୁଅ କିମ୍ବା ଝିଅଙ୍କୁ କୌଣସି ବେସରକାରୀ ବିଦ୍ୟାଳୟରେ ମୁଁ ପାଠ ପଢ଼ାଇ ନାହିଁ,
0: ଆଜ୍ଞା,
1: ପ୍ରଥମ କଥା। ଏବଂ ମୁଁ ଯେହେତୁ ଜଣେ ସରକାରୀ ବିଦ୍ୟାଳୟର ଶିକ୍ଷକ, ମୁଁ ମୋ ଦୁଇ ପୁଅ ଏବଂ ଗୋଟିଏ ଝିଅକୁ ସେ ସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇଛି ଏବଂ ସେହି ସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇ ମୋର ଜଣେ ପୁଅକୁ ମୁଁ MBBS ଡକ୍ଟର କରିପାରିଛି, ଯିଏକି ବର୍ତ୍ତମାନ SCB ମେଡ଼ିକାଲ କଲେଜରେ ଅଧ୍ୟୟନରତ।
0: ଆଜ୍ଞା,
1: ତେଣୁ ଆପଣ କାହିଁକି କହିବେ ଯେ ସରକାରୀ ବିଦ୍ୟାଳୟ ପାଠ ପଢ଼ା ହେଉନାହିଁ? ସରକାରୀ ବିଦ୍ୟାଳୟରେ ପାଠ ପଢ଼ା ହେଉଛି, କେବଳ ଜନସଚେତନତା ଦରକାର। ସେ ଗାର୍ଡିଆନର ମନରେ ଯଦି ସଚେତନତା ରହେ ଏବଂ ସେ ମଝିରେ ତଦାରଖ କରେ ଯେ ବିଦ୍ୟାଳୟ କ'ଣ ଆଜି ପାଠ ପଢ଼ା ହେଇଛି, କ'ଣ ଟାସ୍କ ଦିଆହେଇଛି, ତାହେଲେ ଛୁଆର ମନରେ ଆଗ୍ରହ ସୃଷ୍ଟି ହେବ ଏବଂ ଛୁଆ ମନରେ ମଧ୍ୟ ଭୟ ରହିବ ଯେ ମୁଁ ଘରକୁ ଗଲେ ବାପା ମୋତେ ପଚାରିବେ ଯେ କ'ଣ ଆଜି ପଢ଼ା ହେଇଛି। କିନ୍ତୁ ସେଭଳି କେତେଜଣ ବାପା ବର୍ତ୍ତମାନ ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି?
0: ଆଜ୍ଞା, ଆପଣ ଯେତେବେଳେ ପ୍ରଥମେ ଶିକ୍ଷକତା ଗ୍ରହଣ କଲେ, ଶିକ୍ଷକ ଭାବେ ଯେତେବେଳେ ଚାକିରିରେ ଯୋଗଦାନ କଲେ, ସେତେବେଳେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ନିଜର ଝିଅମାନଙ୍କୁ ସ୍କୁଲକୁ ପଠାଉନଥିଲେ ପାଠ ପଢ଼ିବା ପାଇଁ। ରାଜା ରାମମୋହନ ରାୟ ଯେତେବେଳେ ଗୋଟେ ଆନ୍ଦୋଳନ ସୃଷ୍ଟି କରେ ନାରୀ ଶିକ୍ଷା ଉପରେ, ବାଲ୍ୟ ବିବାହ ଉପରେ ଯେତେବେଳେ ଗୋଟେ ଆନ୍ଦୋଳନ ସୃଷ୍ଟି କଲେ, ସେତେବେଳେ ଅନେକ ଝିଅଙ୍କୁ ତାଙ୍କ ବାପା ମାଆମାନେ ସ୍କୁଲକୁ ପଠାଇଥିଲେ। ଆପଣ ଯେତେବେଳେ ଚାକିରି ଆରମ୍ଭ କଲେ ସେତେବେଳେ ତ ସେମିତି ଅନେକ ଲୋକ ଥିବେ ଯିଏ ନିଜ ଛୁଆଙ୍କୁ ସ୍କୁଲକୁ ପଠାଉନଥିଲେ, କାମ କରିବା ପାଇଁ ପଠାଉଥିଲେ, ଆପଣ ସେତେବେଳେ ସେମାନଙ୍କୁ ସ୍କୁଲକୁ ଆଣିବା ପାଇଁ କିଛି ପ୍ରୟାସ କରିଥିଲେ?
1: ନିଶ୍ଚିତ।
0: ଆଜ୍ଞା,
1: ମୋର ମନେ ପଡ଼େ ଆମେ ଯେତେବେଳେ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲୁ, ଯେଉଁଦିନ ଯେଉଁ ଛାତ୍ର କିମ୍ବା ଛାତ୍ରୀ ବିଦ୍ୟାଳୟକୁ ଆସୁନଥିଲେ, ସ୍କୁଲର ପ୍ରଧାନ ଶିକ୍ଷକ ସିଏ ଯିଏ ଥିଲେ, ସେ ପ୍ରଧାନ ଶିକ୍ଷକ ଆମକୁ କହୁଥିଲେ ତାଙ୍କ ଘରକୁ ଯାଇକି ଡାକିକି ଆଣ, ଏବଂ ଆମେ ନିଜେ ତାଙ୍କ ଘରକୁ ଯାଇଛୁ, ଡାକିଛୁ। ଯଦିଓ ସେ ଛୁଆ ସ୍କୁଲ ଯିବାକୁ ଅରାଜି ହୁଏ, ତାକୁ ବାଧ୍ୟ ବାଧକତାରେ ମଧ୍ୟ ଆମେ ବିଦ୍ୟାଳୟକୁ ନେଇ ପହଞ୍ଚାଇଛୁ।
0: ଜଣେ ଶିକ୍ଷକ ସମସ୍ତଙ୍କୁ ସମାନ ପାଠ ପଢ଼ାଏ, ସେ ତ ୟାକୁ ଅଧିକା ତାକୁ କମ୍ ପାଠ ପଢ଼ାଏନି, ତେବେ କାହିଁକି ଗୋଟେ ଛୁଆ ବହୁତ ଭଲ ନମ୍ବର ରଖେ ଆଉ ଗୋଟେ ଛୁଆ ପାଠ ପଢ଼ିପାରେନି?
1: ଏ ବାବଦରେ ବୋଧ ହୁଏ ବିଜ୍ଞାନସମ୍ମତ କାରଣ କିଛି ଥାଇପାରେ, ସମସ୍ତଙ୍କର IQ ସମାନ ନଥାଏ।
0: ଆଜ୍ଞା,
1: ଜଣେ ଗୋଟିଏ ଲାଇନ୍କୁ ଥରେ କିମ୍ବା ଦୁଇଥର ପଢ଼ିଦେଲେ ମନେ ରଖିପାରେ, ସେଇ ଲାଇନ୍କୁ ପଢ଼ିବା ପାଇଁ ମନେ ରଖିବା ପାଇଁ ଆଉ କିଛି ବାଳକ ଅଛନ୍ତି, ତାଙ୍କୁ 10-15 ଥର ବି ଲାଗେ।
0: ଆଜ୍ଞା,
1: ଆଉ ଗୋଟେ ଗୋଟେ ରହିଛି କେହି ଶୀଘ୍ର ମନେ ରଖିପାରନ୍ତି, ଆଉ କେହି ବହୁତ ଡେରିରେ ମନେ ରଖନ୍ତି, ଆଉ କିଛି ଅଛନ୍ତି ଯାହାଙ୍କର ସ୍ମରଣ ଶକ୍ତି ଅତ୍ୟନ୍ତ ଦୁର୍ବଳ, ସେମାନେ ବାରମ୍ବାର ପଢ଼ି ମନେ ରଖିଥିଲେ ମଧ୍ୟ କିଛି ସମୟ ପରେ ବା ଦିନେ ଦୁଇ ଦିନ ପରେ ପରେ ସେଗୁଡ଼ିକ ସେମାନେ ଭୁଲିଯାଆନ୍ତି।
0: ଆଜ୍ଞା ଆଜ୍ଞା, ଆଜିକାଲି ଦେଖାଯାଉଛି ଅନେକ ବୟସ୍କ ଲୋକମାନେ ମଧ୍ୟ ପାଠ ପାଇଁ ଆଗେଇ ଆସୁଛନ୍ତି, ଯେଉଁମାନେ ସବୁ ଚାକିରି ପାଇପାରୁନାହାନ୍ତି, ସେମାନେ ମଧ୍ୟ ପାଠକୁ ଆଦରିକି ବା ବିଭିନ୍ନ କୌଳିକ ଧନ୍ଦାକୁ ଆଦରିକି ତାଲିମ ନେଇ ସେମାନେ ଦେଖିବେ ଗାଁ ଗାଉଁଲିରେ ମଧ୍ୟ ଦୋକାନ ଖଣ୍ଡେ କରି ହେଉ ବା କୌଣସି ପ୍ରକାରର ବ୍ୟବସାୟ କରି ସେମାନେ ଦୁଇ ପଇସା ରୋଜଗାର କରିପାରୁଛନ୍ତି। ତ ଏଇ ଯେଉଁ ଶିକ୍ଷା ବ୍ୟବସ୍ଥାକୁ ପିଲାଦିନରୁ ଯଦି ପାଠ୍ୟକ୍ରମରେ ଯଦି ସୂଚୀରେ ଯୋଡ଼ାଯାଇପାରନ୍ତା ତାହେଲେ କିଛି ଉନ୍ନତି ଘଟନ୍ତେ କି?
1: ନିଶ୍ଚିତ ଉନ୍ନତି ଘଟନ୍ତା, କିନ୍ତୁ ବାପା ମା ସେତିକି ଦୃଷ୍ଟି ଦେବା ଦରକାର। ଯଦି ବାପା ମା ଚାହୁଁଛନ୍ତି ପିଲାଟି ସେ ଦିଗରେ ଗତି କରୁ, ତାକୁ ସେଇ ଦିଗରେ ତାକୁ ଉତ୍ସାହିତ କରିବା ଦରକାର ଏବଂ କିଛି ପ୍ରୋତ୍ସାହନ ମଧ୍ୟ ଦେବା ଦରକାର। ଯଦି ସେ ଉତ୍ସାହିତ ହୁଏ, ମନେ କରନ୍ତୁ ଆପଣଙ୍କର ଆମ ସମୟରେ ଥିଲା ଗୋଟେ ଗୋଟେ ବଗିଚା ପିରିୟଡ଼, ପ୍ରତିଦିନ ପ୍ରତ୍ୟେକ ଶ୍ରେଣୀର ନୁହେଁ, କିଛି ଶ୍ରେଣୀର ଗୋଟେ ଦିନ ଥିବ, ଅନ୍ୟ କିଛି ଶ୍ରେଣୀ ପୁଣି ଅନ୍ୟ ଗୋଟେ ଦିନ ଥିବ।
0: ଆଜ୍ଞା,
1: ତେବେ ସେଇ ପିରିୟଡ଼ ଅନୁସାରେ ଆମେ ବଗିଚାରେ ଯାଇ କିଛି କିଛି ସମୟ କାମ କରୁଥିଲୁ,
0: ଶିକ୍ଷକମାନେ ବି କରୁଥିଲେ,
1: ଶିକ୍ଷକମାନେ ବି କରୁଥିଲେ। ସେହି ସମୟରେ ଯେଉଁ ପ୍ରକାର ବ୍ୟବସ୍ଥା ଥିଲା, ଯଦି ସେହି ବ୍ୟବସ୍ଥାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଆନ୍ତା ତାହେଲେ ଛୁଆଟି କୃଷି ପ୍ରତି ତାର ଆଗ୍ରହ ବଢ଼ନ୍ତା,
0: କିଛି ଜାଣିବି ପାରନ୍ତା,
1: କିଛି ଜାଣିପାରନ୍ତା।
0: ସେତେବେଳେ ଗୋଟେ କୃଷି ବିଷୟରେ ଗୋଟେ ପୁସ୍ତିକା ବି ବାହାରୁଥିଲା ଯାହାକି ପଢୁଥିଲେ ପିଲାମାନେ, କୃଷି ବିଜ୍ଞାନ ପିଲାମାନେ ପଢୁଥିଲେ,
1: ପଢୁଥିଲୁ।
0: ସେତେବେଳେ ଆପଣଙ୍କର SUPW ଗୋଟେ କ୍ଲାସ ଥିଲା ଯୋଉଟାକି ବିଭିନ୍ନ ପ୍ରକାର
1: ଜିନିଷ
0: ପ୍ରଡକ୍ଟିଭ ୱାର୍କ ଗୋଟେ କରାଯାଉଥିଲା, ସିଏ ଆଜିକାଲି ଧୀରେ ଧୀରେ ବନ୍ଦ ହେଇଯାଇଛି। ସିଏ ଏବେ ମା ବାପା ମାନଙ୍କୁ ନେଇକି କୋଉଠି କୋଉ ବେସରକାରୀ ସ୍କୁଲରେ ଖାଇବା ଶିଖଉଛନ୍ତି, ତ ମା ବାପା ମାନଙ୍କୁ ନେଇକି ତାଙ୍କୁ ନଚେଇବା ଶିଖଉଛନ୍ତି, ମାନେ ବିଭିନ୍ନ ପ୍ରକାର ଏଇଭଳି ସବୁ ଆକ୍ଟିଭିଟି କରାଇ ସେମାନେ ମା ବାପା ମାନଙ୍କୁ ଇନଭଲ୍ଭ କରାଇକି ପିଲାମାନଙ୍କୁ ସ୍କୁଲକୁ ଟାଣୁଛନ୍ତି।
1: ସେଗୁଡ଼ିକର କିଛି ଆବଶ୍ୟକତା ହିଁ ନାହିଁ
0: ନା,
1: କାରଣ ଆପଣ ଦେଖନ୍ତୁ ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ କିଛି ଦେଉଛନ୍ତି ବେସରକାରୀ ବିଦ୍ୟାଳୟରେ, ତୁମେ କିଛି କରିକି ଆଣ, ଆପଣ ଲକ୍ଷ୍ୟ କରନ୍ତୁ
0: ମା ବାପା
1: ବୋଧହୁଏ 99% ବାପା ମା ମାନେ ହିଁ କରୁଛନ୍ତି।
0: ପିଲାମାନେ
1: ଥାଇପାରେ 1% ଥାଇପାରେ,
0: ଆଜ୍ଞା,
1: କିନ୍ତୁ 99% ବାପା ମା ମାନେ ନିଜେ କିମ୍ବା କାହାକୁ ପଇସା ଦେଇ ସେ ସବୁ କାର୍ଯ୍ୟ କରୁଛନ୍ତି ଏବଂ ତାକୁ ନେଇକି ଶୋ କରୁଛନ୍ତି।
0: ବଡ ବଡ ସହର ମାନଙ୍କରେ ସବୁ ଏମିତି କିଛି ସଂସ୍ଥା ତିଆରି ହେଲେଣି ଯେଉଁମାନେ ବିଜ୍ଞାନର ପ୍ରୋଜେକ୍ଟ ପିଲାମାନଙ୍କୁ ତିଆରି କରି ଦେଉଛନ୍ତି, କିଛି ପଇସା ସେଥିରେ ସେମାନେ ଉପାର୍ଜନ କରୁଛନ୍ତି ଏବଂ ତାକୁ ଆଣିକି ସେମାନେ ସ୍କୁଲରେ ପ୍ରଦର୍ଶନ କରୁଛନ୍ତି, ଯାହାଫଳରେ ପିଲାମାନଙ୍କର ବିକାଶ ହେଉନି କିନ୍ତୁ ସେ ସଂସ୍ଥାମାନଙ୍କର ବ୍ୟବସାୟରେ ଉନ୍ନତି ହେଉଛି।
1: ଆପଣ ଏହାଦ୍ୱାରା ଦେଖନ୍ତୁ କେବଳ ସେ ବିଦ୍ୟାଳୟଟି କେବଳ ନାଁ ନେବା ପାଇଁ ହିଁ ଚାହୁଁଛି, ଯେତେବେଳେ ଏମାନେ ଗୋଟେ ସାଇନ୍ସ ପ୍ରୋଜେକ୍ଟ କରିବା ପାଇଁ ଏମାନଙ୍କୁ ଦିଆଯାଉଛି, ଏମାନେ କୌଣସି ଗୁଗୁଲରେ ସର୍ଚ୍ଚ କରୁଛନ୍ତି ଏବଂ କେଉଁଟା କେଉଁଠି ମିଳିବ ତାକୁ ଲକ୍ଷ୍ୟ କରିକି ଯାଉଛନ୍ତି ଏବଂ ପଇସା ପତ୍ର ଖର୍ଚ୍ଚ କରିକି ତାକୁ ଆଣୁଛନ୍ତି ପ୍ରୋଜେକ୍ଟକୁ, ପ୍ରୋଜେକ୍ଟକୁ ଆଣି ଶୋ କରୁଛନ୍ତି, ତାପରେ କିଏ ପ୍ରଥମ ସ୍ଥାନ ଅଧିକାର କଲା ନା ସେ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କଲା,
0: ଆଜ୍ଞା ଆଜ୍ଞା,
1: ବିଦ୍ୟାଳୟଟି ନାଁ ନେଲା କିନ୍ତୁ ପିଲାର କିଛି ଏଥିରେ ବିକଶିତ ହେଲା ନାହିଁ। ଯଦି ପିଲାଟି ନିଜେ ଚେଷ୍ଟା କରିଥାନ୍ତା, ନିଜେ ଶିଖିଥାନ୍ତା, ତାହେଲେ ହୁଏତ ସେ ତାର କିଛି ଡେଭଲପ୍ ହୋଇପାରିଥାନ୍ତା।
0: ଆପଣ ଯେଉଁ ଗୁଗୁଲ କଥା କହିଲେ, ଦେଖନ୍ତୁ ବର୍ତ୍ତମାନ ସବୁ ପିଲାଙ୍କ ହାତରେ, ପ୍ରାୟ ଅଧିକାଂଶ ପିଲାଙ୍କ ହାତରେ ମୋବାଇଲ ଫୋନ, ଏବଂ ମୋବାଇଲ ଫୋନ କେତେବେଳେ ଭଲ ରାସ୍ତାକୁ ନେଉଛି ତ କେତେବେଳେ ଖରାପ ରାସ୍ତାକୁ ନେଉଛି। ଆପଣ କ'ଣ ଭାବନ୍ତି ପିଲାମାନଙ୍କ ହାତରେ ମୋବାଇଲ ଫୋନ କେଉଁ ଦିଗକୁ ନେଉଛି?
1: ଆପଣ ଯଦି ମୋବାଇଲ ଫୋନ କଥା କହିବା, ବର୍ତ୍ତମାନ ସବୁଠାରୁ ବେଶୀ କ୍ଷତିକାରକ ପଦାର୍ଥ ହେଉଛି ବୋଧହୁଏ ମୋବାଇଲ। ମୋବାଇଲ ଦ୍ୱାରା ପିଲାମାନେ ଯଦି 99% ଖରାପ ଦିଗକୁ ଯାଉଛନ୍ତି ଏବଂ ତା ଭିତରୁ 1% ବୋଧହୁଏ ଠିକ୍ ବାଟକୁ ସେମାନେ ଯାଉଛନ୍ତି।
0: କିନ୍ତୁ ଅନେକ ପିଲା କହୁଛନ୍ତି ଯେ ମୋବାଇଲରେ ଆମେ ପାଠ ପଢ଼ୁଛୁ।
1: ମୋବାଇଲରେ ଯେଉଁମାନେ ପାଠ ପଢ଼ୁଛନ୍ତି ପୁରା ଠିକ୍, କିନ୍ତୁ ମୋବାଇଲରେ ପାଠ ପଢ଼ିବା ସହିତ ସେମାନେ କିଛି ଏହାଦ୍ୱାରା ଖରାପ କାର୍ଯ୍ୟରେ ମଧ୍ୟ ଅଭ୍ୟସ୍ତ ରହୁଛନ୍ତି। ଯେଉଁମାନେ ଶିକ୍ଷା ଗ୍ରହଣ କରିବା ପାଇଁ ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କର ଇଏ ଏକ ଆବଶ୍ୟକୀୟ ଉପକରଣ ବୋଲି କୁହାଯାଇପାରିବ, କିନ୍ତୁ ଯେଉଁମାନେ ଅନ୍ୟାନ୍ୟ ଦିଗରେ ଏହାକୁ ବ୍ୟବହାର କରୁଛନ୍ତି ଏହା ତାଙ୍କର ଭବିଷ୍ୟତ ପାଇଁ ବହୁତ ଖରାପ।
0: ତେବେ ମା ବାପାମାନେ ଏଥିପାଇଁ ସଚେତନ ରହିବାର ଆବଶ୍ୟକତା ରହିଛି କି?
1: ନିଶ୍ଚିତ ଭାବରେ,
0: ଆଜ୍ଞା,
1: ସଦାସର୍ବଦା ଚେଷ୍ଟା କରିବା ଉଚିତ ଯେତିକି ଆବଶ୍ୟକ ସେତିକି ମୋବାଇଲ ବ୍ୟବହାର କରିବା ଦରକାର, ଯେତେବେଳେ ଆବଶ୍ୟକ ନାହିଁ ମୋବାଇଲକୁ ସାଇଲେଣ୍ଟ ରଖିବା ଦରକାର।
0: ଯେତେବେଳେ ପିଲାମାନେ ସ୍କୁଲରୁ ବାହାରି ଯାଉଛନ୍ତି, ହାଇସ୍କୁଲକୁ ଯାଉଛନ୍ତି, ସେତେବେଳେ ପିଲାମାନେ ସ୍କୁଲକୁ ଯିବା ଆସିବା ପାଇଁ, କଲେଜକୁ ଯିବା ଆସିବା ପାଇଁ ବାପା ମାମାନେ ବଡ଼ ବଡ଼ ଗାଡ଼ି କିଣି ପକାଉଛନ୍ତି,
1: ଆଜ୍ଞା,
0: ତାହାର କ'ଣ ଆବଶ୍ୟକତା ରହିଛି?
1: ନାହିଁ, ବର୍ତ୍ତମାନ ଯୁଗୋପଯୋଗୀ ସମୟକୁ ଯଦି ଆମେ ଲକ୍ଷ୍ୟ କରିବା, ଯେହେତୁ ପିଲାଟି ଛୁଆ ଦିନରୁ ସେ ଚାଲି ଶିଖି ନାହିଁ, ସେ ଚାଲି ଚାଲି ବିଦ୍ୟାଳୟକୁ ଯାଇ ଶିଖି ନାହିଁ, ସେ ପ୍ରଥମରୁ ସାଇକେଲରେ ସେ ଅଭ୍ୟସ୍ତ ଥିଲା, ତାପରେ ଯେତେବେଳେ ସେ କଲେଜ ଯାଉଛନ୍ତି ସେ ସମୟରେ ସେମାନେ ବାଇକ୍ ବ୍ୟବହାର କରୁଛନ୍ତି, କିନ୍ତୁ ଏହାର କିଛି ଆବଶ୍ୟକତା ନାହିଁ।
0: ଚାଲିକି ବି ଯାଇପାରିବେ,
1: ଚାଲିକି ଯାଇପାରିବେ, ସାଇକେଲ ଯାଇପାରିବେ। ଆମ ନିଜ ଅନୁଭୂତି କଥା ଯଦି କହିବେ, ମୁଁ ଯାଇ କେଉଁଝର କଲେଜ କେଉଁଝରର ଜଣେ ଛାତ୍ର,
0: ଆଜ୍ଞା,
1: 1977 ଟୁ 1981 ମସିହା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଅପ୍ ଡାଉନ୍,
0: ଆଜ୍ଞା,
1: ଗୋଟେ ନଦୀ ଅତିକ୍ରମ କରିବାକୁ ପଡ଼ୁଥିଲା, ଯିବା ସମୟରେ ସେ ନଦୀ ଅତିକ୍ରମ କରୁ ଏବଂ ଆସିବା ସମୟରେ ମଧ୍ୟ, ଅନ୍ୟ କିଛି ଯଦିଓ ବାଟ ଥିଲା ବେଲଦା ଦେଇ ଆମକୁ ରାସ୍ତା ବହୁତ ଦୂର ଅତିକ୍ରମ କରିବା ପାଇଁ ପଡ଼ୁଥିଲା। ସେତେବେଳେ ଆମେ ସାଇକେଲ ଯିବା ଆସିବା କରିକି ପାଠ ପଢ଼ୁଥିଲୁ। ଝୁମ୍ପୁରାରୁ ବାଲିବନ୍ଧରୁ ଲୋକ ଆସି କେଉଁଝର କଲେଜରେ ପାଠ ପଢ଼ୁଥିଲେ, 20-40
0: ପୁଣି ଫେରିକି ବି ଯାଉଥିଲେ, ଆଜ୍ଞା,
1: ତଥାପି ପାଠ ହେଉଥିଲା। ଏତେ ପରିଶ୍ରମ କରିବା ପରେ ମଧ୍ୟ ସେମାନେ ତ ଶିକ୍ଷିତ ହୋଇପାରୁଥିଲେ। ବର୍ତ୍ତମାନ ଯେଉଁ ବାଇକ୍ ଦେଲେ ପାଠ ହେବ ନହେଲେ ହେବନି, ସେମାନେ ସାଇକେଲରେ ଯିବା ଆସିବା କରିପାରିବେ ଏବଂ ଯେଉଁଟା ଅତି ପାଖ ସେମାନେ ଚାଲି ଚାଲି ଯାଇକି ପାଠ
0: ପଢ଼ିପାରିବେ
1: ପଢ଼ିପାରିବେ
0: କିଛି ଆବଶ୍ୟକତା ନାହିଁ,
1: କିଛି ଆବଶ୍ୟକତା ନାହିଁ।
0: ଯଦି ଆମେ ଫେରିଯିବା ସେହି ସମୟକୁ, ଆପଣଙ୍କ ଗାଁ କେତେ ସଫା ସୁତର ଥିଲା, ଆଉ ଆଜି ଯେଉଁ ସ୍ୱଚ୍ଛ ଭାରତର ନାରା ବା ବ୍ୟାନର ସବୁଆଡ଼େ ଲାଗୁଛି, ଆପଣଙ୍କ ଗାଁ ଆଜି କେତେ ସ୍ୱଚ୍ଛ ଅଛି, ସେତେବେଳେ କେତେ ସ୍ୱଚ୍ଛ ଥିଲା, ଆଜି କେତେ ସ୍ୱଚ୍ଛ ଅଛି?
1: ମୋର ମନେ ପଡ଼େ ପିଲାଦିନ ସମୟର କଥା, ସେତେବେଳେ ଯଦିଓ ଗାଁ ଗହଳିରେ ଏତେ ଗୁଡ଼ିଏ ପାଇଖାନା ବ୍ୟବହାର କରାଯାଉନଥିଲା, ତଥାପି ବି

0: ବର୍ତ୍ତମାନର ସମୟ ଅପେକ୍ଷା ସେ ସମୟରେ ଅଧିକ ପରିଷ୍କାର ପରିଚ୍ଛନ୍ନତା ଥିଲା। ଅବଶ୍ୟ ଲୋକ ସଂଖ୍ୟା କମ୍ ଥିଲେ, କିନ୍ତୁ ବର୍ତ୍ତମାନ ଯଦି ଲକ୍ଷ୍ୟ କରାଯାଏ ଅଧିକାଂଶ ଘରେ ପାଇଖାନା ଯଦିଓ ଅଛି, କିଛି ଲୋକ ବ୍ୟବହାର କରୁଛନ୍ତି, କିଛି ଲୋକ ବାହାରେ ମଧ୍ୟ ମଳତ୍ୟାଗ କରୁଛନ୍ତି, ଯାହାକି ବର୍ତ୍ତମାନ ଯୁଗରେ ତାହା ଶୋଭନୀୟ ନୁହେଁ। ସେହି ଦୃଷ୍ଟିରୁ ସେ ସମୟ ଅପେକ୍ଷା ବର୍ତ୍ତମାନ ଯଦି ଧରାଯାଏ ସ୍ୱଚ୍ଛ ଭାରତର କାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ ସେମିତି ଆଖିଦୃଶିଆ ପରିଷ୍କାର ପରିଚ୍ଛନ୍ନତା ନାହିଁ। କାରଣ କିଛି ଲୋକଙ୍କର ଅଭ୍ୟାସ ଅଛି ଯେଉଁମାନେ ସଦାସର୍ବଦା ପରିବେଶକୁ ଅପରିଷ୍କାର କରିବା ପାଇଁ ଚାହାନ୍ତି।
1: ଆପଣ ଯେତେବେଳେ ପିଲା ଥିଲେ ସେତେବେଳେ ଆପଣ କ'ଣ ଏମିତି ଅପରିଷ୍କାର କରୁଥିଲେ?
0: ନା, ସେ ସମୟରେ ମୁଁ କାହିଁକି, ବିଦ୍ୟାଳୟରେ ଯେଉଁ ପ୍ରକାର ନୀତି ଶିକ୍ଷା ଦିଆଯାଉଥିଲା, ଆମର ଗୋଟେ ଥିଲା କାର୍ଯ୍ୟକ୍ରମ, ସଫେଇ କାର୍ଯ୍ୟକ୍ରମ।
1: ଆଜ୍ଞା,
0: ପ୍ରତ୍ୟେକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ପହଞ୍ଚିବା ପରେ 10:30 ପର୍ଯ୍ୟନ୍ତ ପରିଷ୍କାର ପରିଚ୍ଛନ୍ନତା କରୁଥିଲା, ଆମେ ନିଜେ ଝାଡ଼ୁ କରୁଥିଲୁ।
1: ଆଜ୍ଞା,
0: କିନ୍ତୁ ବର୍ତ୍ତମାନ ସେତିକି କାମ କରାଯାଇପାରିବ ନାହିଁ, କାରଣ ବର୍ତ୍ତମାନ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କୁ କୌଣସି ପ୍ରକାର କାର୍ଯ୍ୟ କରାଇବାକୁ ଯେହେତୁ ମନା କରାଯାଇଅଛି, ଦଣ୍ଡମୁକ୍ତ ଅଞ୍ଚଳ କରାଯାଇଅଛି, ସେ ଦୃଷ୍ଟିରୁ ବର୍ତ୍ତମାନ ସେତିକି ସେମାନଙ୍କୁ ବାଧ୍ୟ କରାଯାଇପାରୁ ନାହିଁ। କିନ୍ତୁ ସେ ସମୟରେ ଆମେ ନିଜେ ପରିଷ୍କାର ପରିଚ୍ଛନ୍ନ ରହୁଥିଲୁ ଏବଂ ପରିବେଶକୁ ମଧ୍ୟ ପରିଷ୍କାର ପରିଚ୍ଛନ୍ନ,
1: ଯାହାଫଳରେ ପିଲା ସ୍ୱଚ୍ଛତାର ବାର୍ତ୍ତାଟା ସେ ନିଜେ ନିଜେ ସଚେତନତାର ବାର୍ତ୍ତାଟା ଗ୍ରହଣ କରିପାରୁଥିଲା ଏବଂ ଶିଖୁଥିଲା।
0: ଏବଂ
1: ଯଦି ଆମେ ଦେଖିବା ତାହେଲେ ବିଦେଶରେ ପିଲାମାନଙ୍କୁ ପିଲାବେଳୁ ତାଙ୍କୁ ଶିଖାଯାଇଥାଏ, ସେମାନେ କେଉଁଠି କାଗଜ ଟୁକୁରା ଖଣ୍ଡେ ବି ପକେଇବେ ନାହିଁ। ଆମର ଶିକ୍ଷା ବ୍ୟବସ୍ଥାରେ ତ ସେମିତି କିଛି ନାହିଁ,
0: କିନ୍ତୁ ତାକୁ କାର୍ଯ୍ୟକାରୀ କରାଇଲେ ବୋଧ ହୁଏ ବହୁତ ଭଲ ହୁଅନ୍ତା। ସେ ସମୟରେ ଆମେ ବିଦ୍ୟାଳୟରେ ପହଞ୍ଚିଲା ପରେ ଆମେ ଦେଖୁ କାନ୍ଥରେ ଲେଖା ହୋଇଥାଏ ବିଭିନ୍ନ ପ୍ରକାର ନୀତିବାଣୀ, ବିଦ୍ୟାଳୟ ପହଞ୍ଚିଲା ପରେ ଆଖି ପଡ଼ିଯାଏ ଯେ ଗୁରୁଙ୍କୁ ନମଣିବ ନର ଗୁରୁ ଯେ ସାକ୍ଷାତ ଈଶ୍ୱର, ଏମିତି ବିଭିନ୍ନ ପ୍ରକାର ଯେଉଁ ନୀତିବାଣୀ ଥିଲା ସେ ନୀତିବାଣୀ ଗୁଡ଼ିକ ଆମର ହୃଦୟରେ ରେଖାପାତ କରିଥିଲା, ଯାହାକି ଏପର୍ଯ୍ୟନ୍ତ ସେଇ ଜିନିଷଗୁଡ଼ିକ ମନେ ପଡ଼େ ଯେ ସେମାନେ ହେଉଛନ୍ତି ଗୁରୁ ଏବଂ ଗୁରୁଙ୍କ ପ୍ରତି କେଉଁଭଳି ବ୍ୟବହାର ପ୍ରଦର୍ଶନ କରିବା ଉଚିତ, ସେମାନଙ୍କ ପ୍ରତି କେଉଁଭଳି ଭକ୍ତି ରହିବା ଉଚିତ, ସେଗୁଡ଼ିକ ଏବେ ବି ମନେ ପଡ଼େ ଏବଂ ତାକୁ କାର୍ଯ୍ୟକାରୀ କରିବାକୁ ଆପେ ଆପେ ମୁଣ୍ଡ ନଇଆସେ।
1: ଆପଣ ବର୍ତ୍ତମାନ ଆସିକି ବୟସର ଅପରାହ୍ନରେ ପହଞ୍ଚିଲେଣି, 60 ବର୍ଷ ଅତିକ୍ରାନ୍ତ କଲେଣି ଆପଣଙ୍କର, ତେବେ ଆପଣ ଆପଣଙ୍କ ଗୁରୁକୁ ବର୍ତ୍ତମାନ ଦେଖିଲେ କେତେ ସମ୍ମାନ ଦିଅନ୍ତି?
0: ନିଶ୍ଚିତ ଭାବରେ ମୁଁ ଏପର୍ଯ୍ୟନ୍ତ ଯେଉଁ ଗୁରୁଙ୍କ ନିକଟରେ ମୁଁ ଅଧ୍ୟୟନ କରିଛି, ଯାହା ପାଖରେ ମୁଁ ପାଠ ପଢ଼ିଛି, ମୁଁ ନିଶ୍ଚିତ ଭାବରେ ସେମାନଙ୍କୁ ନମସ୍କାର କରେ ଏବଂ ମୁଣ୍ଡ ଆପେ ଆପେ ନଇ ଆସେ। ଯାହାଙ୍କର ସ୍ପର୍ଶରେ, ଯାହାଙ୍କର ଆଶୀର୍ବାଦରେ ମୁଁ ଆଜି ଏଭଳି ପଦପଦବୀରେ ଅଧିଷ୍ଠିତ ହୋଇ ଅବସର ଗ୍ରହଣ କରିଛି, ତେଣୁ ସେମାନେ ମୋର ଚିର ନମସ୍ୟ।
1: ଆପଣ ପାଠ ପଢ଼ିଲେ ଗାଁରେ, ଆପଣ ଚାକିରି କଲେ ଗାଁମାନଙ୍କରେ ଏବଂ ପଇସା ରୋଜଗାର କଲେ, ଆପଣଙ୍କ ପାଖରେ ବର୍ତ୍ତମାନ ଲକ୍ଷ୍ମୀ ଅଛନ୍ତି, ଆପଣ କାହିଁକି ସେ ଗାଁରେ ରହିଛନ୍ତି ସହରରେ ନ ରହି?
0: ମୋର ସହର ପ୍ରତି ସେମିତି କିଛି କୌଣସି ଆଭିମୁଖ୍ୟ ନାହିଁ। ଏପର୍ଯ୍ୟନ୍ତ ମୋ ଜୀବନରେ କେବଳ ମୋର ଶିଶୁମାନଙ୍କ, ମୋ ପୁଅ ଝିଅମାନଙ୍କ ପ୍ରତି, ତାଙ୍କର ଶିକ୍ଷା ଗ୍ରହଣ ପ୍ରତି ସେମାନେ ଯେତେବେଳେ ଯେ ଆବଶ୍ୟକ କରିଛନ୍ତି ମୁଁ ସେହି ଅନୁସାରେ ସେମାନଙ୍କ ପ୍ରତି ଖର୍ଚ୍ଚ କରିଚାଲିଛି, ତେଣୁ ବାହାରେ ମୋର କୌଣସି ଜାଗା ନେବାର ବା ଘର କରିବାର ଅଭିପ୍ରାୟ ମଧ୍ୟ ରଖିନାହିଁ।
1: ତେବେ ଆପଣଙ୍କର ପୁଅମାନେ ଯେତେବେଳେ ବାହାସା ହେବେ, ଯେତେବେଳେ ଚାକିରି କରିବେ, ପଇସା ରୋଜଗାର କରିବେ, ସେମାନେ କ'ଣ ଆପଣଙ୍କ ପାଖରେ ଆସିକି ରହିବେ?
0: ମୋତେ ତ ଲାଗେ
1: ହଁ,
0: ନିଶ୍ଚିତ ଭାବରେ ସେମାନେ ମୋର ଯତ୍ନ ନେବେ, କାରଣ ସେମାନେ ଦେଖିଛନ୍ତି ଆମେ ଆମ ବାପା ମାଆଙ୍କର ଯତ୍ନ କିପରି ନେଇଛୁ, ସେମାନଙ୍କ ପାଖରେ ଆମେ କେମିତି ସମୟ ଅତିବାହିତ କରୁଛୁ। ଯଦିଓ ସେମାନେ ଆମ ପାଖରେ ରହିବାର ସୁଯୋଗ ପାଇବେ ନାହିଁ, ତେବେ ମୁଁ ଆଶା କରୁଛି ସେମାନେ ତାଙ୍କ ପାଖରେ ରଖିବା ପାଇଁ ସୁଯୋଗ ସେମାନେ ନିଶ୍ଚିତ ଦେବେ।
1: ତେବେ ଗାଁମାନଙ୍କରେ ଦେଖନ୍ତୁ, ଯାହାର ଦୁଇ ପଇସା ହେଲା ସିଏ ସହରକୁ ପଳାଉଛି, ସହରରେ ଘର ନେଇ ରହୁଛି, କିନ୍ତୁ ଗାଁରେ ବୃଦ୍ଧ ପିତାମାତାମାନେ ରହିଯାଉଛନ୍ତି, ଯେଉଁମାନେ କି ସେମାନଙ୍କର ବୃଦ୍ଧାବସ୍ଥାରେ ବଡ଼ ଅସୁବିଧା ଭୋଗ କରୁଛନ୍ତି, ବହୁତ ହଇରାଣ ହରକତରେ ସେମାନେ ଜୀବନ କାଟୁଛନ୍ତି।
0: ଏଭଳି ଦୃଶ୍ୟ ଯଦିଓ ଆମ ଗାଁରେ ଘଟେ ନାହିଁ, ଏଭଳି ଘଟଣା ଘଟେ ନାହିଁ, ତେବେ ଏହା ଅତ୍ୟନ୍ତ ନିନ୍ଦନୀୟ। ଯେଉଁମାନେ ଏଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି ସେମାନେ ଟିକିଏ ପୂର୍ବ କଥାକୁ ଚିନ୍ତା କରିବା ଦରକାର। ଯାହାଙ୍କର ହାତସ୍ପର୍ଶରେ, ଯାହାଙ୍କର ଆଶୀର୍ବାଦରେ ସେମାନେ ଏତେ ଏଡ଼େଟିରୁ ଏଡ଼ୁଟିଏ ହେଲେ, ଯେତେବେଳେ ସେମାନେ ରୋଜଗାରକ୍ଷମ ହେଲେ, ବାହାସାହା ହେଲେ, ସେମାନେ ନିଜର ବାପା ମାଆଙ୍କୁ ଭୁଲି ଯାଉଛନ୍ତି। ଯେଉଁ ବାପା ମାଆ ନିଜର ଜୀବନ୍ତ ଦେବତା, ସେମାନେ ସେଇ ଜୀବନ୍ତ ଦେବତାଙ୍କୁ ପରିତ୍ୟାଗ କରି ସହରରେ ସମୟ ଅତିବାହିତ କରିବା ବା ବିଦେଶରେ ସମୟ ଅତିବାହିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ, ଅତ୍ୟନ୍ତ ଖରାପ ଘଟଣା।
1: ତେବେ ଆପଣ ଶିକ୍ଷାଦାନ କରୁଥିଲେ ପିଲାମାନଙ୍କର ଉନ୍ନତି ପାଇଁ,
0: ଆଜ୍ଞା,
1: ବା ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ ଆପଣ ଲେଖାଲେଖି ମଧ୍ୟ ଆରମ୍ଭ କଲେ?
0: ଯଦିଓ ଲେଖାଲେଖି ମୋର ପେଶା ନୁହେଁ, ତଥାପି କୌଣସି ଅକେଜନ୍ରେ ବା ମୋତେ କେହି କହିଲେ ମୁଁ ଛୋଟ ଛୋଟ କବିତା ମଧ୍ୟ ରଚନା କରିପାରେ। ତେବେ
1: ବର୍ତ୍ତମାନ କିଛି ସେମିତି କହିପାରିବେ, ଗୋଟେ କବିତା କିଛି କହିପାରିବେ?
0: ହଁ, ମୁଁ କବିତା କହିପାରିବି ଏବଂ ସେଇ ଆପଣ ଗୁରୁ ଶିଷ୍ୟଙ୍କ ସମ୍ପର୍କିତ ଏକ କବିତା, ସେ କବିତାକୁ ମୁଁ ଆପଣଙ୍କୁ ଶୁଣାଉଛି। ଆମ ସଂସ୍କୃତିରେ ଗୁରୁ ଶିଷ୍ୟ ପରମ୍ପରା ଆବହମାନ କାଳରୁ ରହିଅଛି ପରା, ଶିକ୍ଷାର୍ଥୀମାନଙ୍କ ଚିନ୍ତାଧାରା ଆପଣେଇ ଶିକ୍ଷାଦାନ କୌଶଳକୁ ପ୍ରୟୋଗ କରଇ, ଗୁରୁ ଶିଷ୍ୟଙ୍କ ମଧ୍ୟରେ ରହିଲେ ସ୍ନେହ ଶ୍ରଦ୍ଧା, ଜ୍ଞାନାର୍ଜନ କରିବାରେ ରହେ ନାହିଁ ବାଧା। ବିଦ୍ୟାର୍ଥୀଙ୍କର ସଂଯମ ନମ୍ରତାର ଗୁଣ, ତାହା ସହିତ ଶାଳୀନତା ଅନୁଶାସନ। ଶିକ୍ଷାର ଉଦ୍ଦେଶ୍ୟ ନୁହେଁ ଧନ ଉପାର୍ଜନ, ଇଏ ସାର୍ଥକ ହୁଏ କଲେ ମାନବ କଲ୍ୟାଣ। ମନୁଷ୍ୟ ଗଠନକାରୀ ଶିକ୍ଷା ପ୍ରୟୋଜନ, ଶିକ୍ଷାର ଆବଶ୍ୟକତା ଚରିତ୍ର ନିର୍ମାଣ। କାଳକ୍ରମେ ଘଟିଅଛି ଦ୍ରୁତ ଅବକ୍ଷୟ, ପୁନଃତ୍ୟାଗ ସେବା ଦ୍ୱାରା ଜିଣିବା ହୃଦୟ। ସମାଜରୁ କୁସଂସ୍କାର କରିଦେଲେ ଦୂର, ଦାରିଦ୍ର୍ୟ ଅନ୍ଧବିଶ୍ୱାସ ହୋଇଯିବ ପର। ସତ୍ୟନିଷ୍ଠ ଓ କର୍ତ୍ତବ୍ୟ ପରାୟଣ ଗୁରୁ, ସଦାସର୍ବଦା ସମ୍ମାନ ଲଭନ୍ତି ସୁଦୂରୁ।
1: ଖୁବ୍ ସୁନ୍ଦର କବିତାଟି, ଯଦି ଆମ ପିଲାମାନେ ଶୁଣିବେ ଏହାକୁ ନିଶ୍ଚିତ ଭାବରେ ସେମାନଙ୍କର ଚରିତ୍ର ଗଠନରେ ଲାଭଦାୟକ ହେବ। ତେବେ ଆପଣ ଶିକ୍ଷା ବିଭାଗରେ ତ କାର୍ଯ୍ୟ କଲେ, ଆପଣଙ୍କ ମନରେ ଏଇ ଶିକ୍ଷା ବିଭାଗକୁ କାହିଁକି ଆଦରିବା ପାଇଁ ମନ ହେଇଥିଲା?
0: ମୁଁ ଯେତେବେଳେ ଅଷ୍ଟମ ଶ୍ରେଣୀ ଅଧ୍ୟୟନ କରୁଥିଲି, ସେହି ସମୟରେ ମୋର ଲକ୍ଷ୍ୟ ଥିଲା ମୁଁ ଗୋଟିଏ ବିଦ୍ୟାଳୟର ସହକାରୀ ଶିକ୍ଷକ ହେବି। ମୋର ପ୍ରଧାନ ଶିକ୍ଷକ ହେବା ପାଇଁ ଆଦୌ ଇଚ୍ଛା ନଥିଲା। ତାର କାରଣ, ପ୍ରଧାନ ଶିକ୍ଷକଙ୍କର ବହୁତ ଦାୟିତ୍ୱ ବୋଲି ମୁଁ ଚିନ୍ତା କରୁଥିଲି ଅଷ୍ଟମ ଶ୍ରେଣୀ ଜଣେ ଛାତ୍ର ହିସାବରେ। କିନ୍ତୁ ମୁଁ ପ୍ରଥମରୁ ହିଁ ପ୍ରଧାନ ଶିକ୍ଷକ ହେଲି। ପ୍ରଧାନ ଶିକ୍ଷକ ହେବା ପରେ ତାପରେ ମୁଁ ଜାଣିଲି ଅବଶ୍ୟ ଦାୟିତ୍ୱ ଅଛି, କର୍ତ୍ତବ୍ୟ ମଧ୍ୟ ଅଛି, କିନ୍ତୁ ଏହି ଦାୟିତ୍ୱ ଓ କର୍ତ୍ତବ୍ୟକୁ ଠିକ୍ ଭାବରେ ସମାହିତ କଲେ ସମସ୍ତଙ୍କର ଉନ୍ନତି ହୋଇପାରିବ। ମୁଁ ଏଇ ଆଶା ନେଇ ମୁଁ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଗ୍ରହଣ କଲି।
1: ତେବେ ଦୁଃଖ କ'ଣ ରହିଗଲା?
0: ମୋର ସେମିତି କିଛି ଦୁଃଖ ନାହିଁ। ମୁଁ ଭାବେ ମୁଁ ଯାହା ବା ଯେଉଁଥିରେ ଅଛି ବହୁତ ଭଲରେ ଅଛି ଏବଂ ଖୁସିରେ ଅଛି।
1: ଆଜିକାଲି ଦେଖନ୍ତୁ, ସହରରେ ଆପଣ ଦେଖୁଥିବେ ଅନେକ ସ୍ତ୍ରୀ ଲୋକ ତାଙ୍କ ସ୍ୱାମୀମାନଙ୍କଠାରୁ ଆଶା କରନ୍ତି ଯେ ସେ ବହୁତ ପଇସା ରୋଜଗାର କରନ୍ତୁ, ଆମ ଛୁଆମାନେ ବଡ଼ ସ୍କୁଲରେ ପାଠ ପଢ଼ନ୍ତୁ। ଆପଣଙ୍କ ସ୍ତ୍ରୀ ସେମିତି ଆପଣଙ୍କୁ କେତେ ଚାପ ଦେଇଛନ୍ତି?
0: ସେଭଳି କେବେ ବି ତା ମନରେ ଆସିନାହିଁ ବା ମୋ ପ୍ରତି ପ୍ରେସର ହେଇନାହିଁ। କିନ୍ତୁ ତା ଜୀବନରେ ଗୋଟିଏ ଆଶା, ଗୋଟିଏ ଲକ୍ଷ୍ୟ, ଯାହାକି କହେ ଯେ ବାହାରେ ଗୋଟିଏ ଜାଗା କିଣୁ, ସେତିକି କେବଳ ତାଙ୍କର ଲକ୍ଷ୍ୟ। ଏହା ବ୍ୟତୀତ ଧନ ଉପାର୍ଜନ କରିବା ପାଇଁ ସେ କେବେ ମୋତେ ଚାପ ଦେଇନାହାନ୍ତି।
1: ପିଲାମାନଙ୍କୁ ମଣିଷ କରିବାରେ କାହାର ଭୂମିକା ଗୁରୁତ୍ୱପୂର୍ଣ୍ଣ, ଆପଣଙ୍କର ନା ଆପଣଙ୍କ ଧର୍ମପତ୍ନୀଙ୍କର?
0: ଉଭୟଙ୍କର। କାରଣ ପ୍ରଥମରେ ଯେତେବେଳେ ଅକ୍ଷର ଶିକ୍ଷାଠୁ ଆରମ୍ଭ ହୁଏ ସେଥିରେ ତାଙ୍କର ମଧ୍ୟ ହାତ ଅଛି, ସେ ସାହାଯ୍ୟ କରିଛନ୍ତି, ଛୁଆଙ୍କୁ କିଛି ସମୟ ଦେଇଛନ୍ତି। ଯଦିଓ ମୁଁ ଟିକେ ଦୂର ସ୍କୁଲରେ ଥିଲି ଏବଂ ସାଇକେଲିଂ କରିକି ମୁଁ ବିଦ୍ୟାଳୟକୁ ଯାଉଥିଲି, ସେଇଥିପାଇଁ ସେ ମଧ୍ୟ କିଛି କିଛି ସମୟ ଦିଅନ୍ତି ଛୁଆମାନଙ୍କର ପାଠପଢ଼ାରେ।
1: ଆପଣଙ୍କର ଆଗାମୀ ଜୀବନ କେମିତି କଟିବ ବୋଲି ଆପଣ ଆଶା ରଖିଛନ୍ତି?
0: କୌଣସି ଲକ୍ଷ୍ୟ ବର୍ତ୍ତମାନ ସୁଦ୍ଧା କରିନାହିଁ।
1: ଆଜ୍ଞା।
0: ଅବସର ପରେ ବର୍ତ୍ତମାନ କିଛି ଅଫିସିଆଲ ୱାର୍କ ମଧ୍ୟ ରହିଛି, ବର୍ତ୍ତମାନ ସେଇଥିରେ ମୁଁ ବ୍ୟସ୍ତ ରହୁଛି, ଦେଖାଯାଉ ଭବିଷ୍ୟତରେ କ'ଣ ହେବ।
1: ଏସବୁ ବ୍ୟସ୍ତବହୁଳ ଜୀବନ ଭିତରେ ଠାକୁରଙ୍କ ନାଁ ଟିକେ ନିଅନ୍ତି ନା ନାହିଁ?
0: ନିଶ୍ଚିତ। ମୁଁ ସେତିକି କେବଳ ପ୍ରତ୍ୟେକ ଦିନ ମୁଁ ଭଗବାନଙ୍କୁ ସ୍ମରଣ କରେ, ଏବଂ ମୋ ଅପେକ୍ଷା ମୋ ସ୍ତ୍ରୀ ସେଠି ଅଧିକ ପୂଜାପାଠରେ ବ୍ୟସ୍ତ ଏବଂ ସେଥିପାଇଁ ସେ ଅଧିକ ସମୟ ଦିଅନ୍ତି। ମୁଁ ଯଦିଓ ସେମିତି ନିର୍ଦ୍ଦିଷ୍ଟ ସମୟରେ ମୁଁ ପୂଜାପାଠ କରିପାରେ ନାହିଁ, କିନ୍ତୁ ପ୍ରତ୍ୟେକ ଦିନ ସ୍ମରଣ କରେ।
1: ବର୍ତ୍ତମାନ ବୟସ କେତେ ହେଲା?
0: ବୟସ 60।
1: ତେବେ ଆପଣ ତ ସମ୍ପୂର୍ଣ୍ଣ ଯୁବକ ଭଳି ଲାଗୁଛନ୍ତି, ଏତେ ଫିଟ୍ କେମିତି ରହୁଛନ୍ତି?
0: ମୁଁ ଭାବେ ବୋଧହୁଏ ମୋ ଯୁବକ ଅବସ୍ଥାରେ ଯେତିକି ଦିନ ମୁଁ ସାଇକେଲିଂ କରିଛି ତାହା ହିଁ ବର୍ତ୍ତମାନ ଏହାର ଫଳ।
1: ଯାହା ହଉ, ଈଶ୍ୱର ଆପଣଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ, ଏବଂ ଆପଣ ଆଗାମୀ ଦିନରେ ମଧ୍ୟ ପିଲାମାନଙ୍କୁ, ପିଲାମାନଙ୍କର ଚରିତ୍ର ଗଠନରେ ତାଙ୍କୁ ସୁନାଗରିକ କରିବାରେ ଆପଣଙ୍କର ସମୟ କଟୁ। ଈଶ୍ୱରଙ୍କ ପାଖରେ ଏତିକି ଆଶା ରଖି ଆଜିର କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆପଣଙ୍କୁ ଆଉ ଥରେ ଆମେ ନମସ୍କାର ଜଣାଉଛୁ ଏବଂ ଶ୍ରୋତାବନ୍ଧୁମାନଙ୍କଠାରୁ ବିଦାୟ ନେଉଛୁ। ଆଜ୍ଞା, ନମସ୍କାର।
0: ନମସ୍କାର।
2: ଶେଷ ହେଲା ଆଳାପ। ଆକାଶବାଣୀ କେନ୍ଦୁଝର ସମୟ ସନ୍ଧ୍ୟା 8:45 ହେବାକୁ ଯାଉଛି। ସମାଚାର ସନ୍ଧ୍ୟାରେ ଲେଖରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କେନ୍ଦୁଝର କେନ୍ଦ୍ରରୁ। ଏଥର ନିବେଦନ କରୁଛୁ ସିନେ ତରଙ୍ଗ। ଏହି ରୂପାଲି ପର୍ଦ୍ଦାର ଗୀତକୁ ନେଇ ଆମର ନିୟମିତ କାର୍ଯ୍ୟକ୍ରମ ସିନେ ତରଙ୍ଗରେ ଆପଣମାନଙ୍କୁ ଜଣାଉଛୁ ଆନ୍ତରିକ ସ୍ୱାଗତ ଏବଂ ଅଭିନନ୍ଦନ। ଆଜିର ଆରମ୍ଭରେ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ବର୍ଷାତ୍ କି ରାତ୍ର କେତୋଟି ମନଛୁଆଁ ଗୀତ। ବର୍ଷା ଭିଜା ପରିବେଶରେ ପ୍ରେମ, ପ୍ରତୀକ୍ଷା, ମିଳନ ଓ ବିରହର ସୂକ୍ଷ୍ମ ଅନୁଭୂତିକୁ ନେଇ ଏହି ଚଳଚ୍ଚିତ୍ରର କାହାଣୀ ବିନ୍ୟସ୍ତ। ମାନବ ହୃଦୟର କୋମଳ ଆବେଗ ଏବଂ ଭଲ ପାଇବାର ନାନା ରଙ୍ଗ ହେଉଛି ଏହି ଚଳଚ୍ଚିତ୍ରର କେନ୍ଦ୍ରୀୟ ସ୍ୱର। ଚଳଚ୍ଚିତ୍ରର ନିର୍ଦ୍ଦେଶନାରେ ଅଛନ୍ତି ଭାରତ କପୁର। ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଏବଂ ଗୀତ ରଚନା କରିଛନ୍ତି ଆନନ୍ଦ ବକ୍ସି। ଅଭିନୟରେ ଅଛନ୍ତି ଧର୍ମେନ୍ଦ୍ର, ଦୀପଶିଖା, ଶକ୍ତି କପୁର ଓ ଜନି ଲେଭର। ତେବେ ଆସନ୍ତୁ ସ୍ୱର, ସ୍ମୃତି ଓ ସମ୍ବେଦନାର ଏହି ବର୍ଷା ଭିଜା ସଙ୍ଗୀତ ଯାତ୍ରାରେ ସାମିଲ ହେବା ଏବଂ ଶୁଣିବା ଆଜିର ପ୍ରଥମ ଗୀତ ଆ ଚୁପ୍ ଜାଏ ସନମ୍।

ହୃଦୟର ନିଜର ଏକ ଭାଷା ଅଛି। ସେ ଭାଷାରେ ନାହିଁ ଯୁକ୍ତିର କଠୋରତା, ଅଛି କେବଳ ଅନୁଭୂତିର କୋମଳତା। ଯେତେବେଳେ ମନ ନିଜର ନିଷ୍ପତ୍ତି ନିଜେ ନିଏ, ସେତେବେଳେ ଜୀବନର ଗତିପଥ ମଧ୍ୟ ବଦଳିଯାଏ। ଶୁଣନ୍ତୁ ଏହି ସୁମଧୁର ଗୀତ ଏହି ମର୍ମରେ।

ନବାୟନ କଲୁ ରୂପାଲି ପର୍ଦ୍ଦାର ଗୀତକୁ ନେଇ ଆମ କାର୍ଯ୍ୟକ୍ରମ ସିନେତରଙ୍ଗ। ଆଜି ଶୁଣିଲେ ବର୍ଷାତ କି ରାତ ଚଳଚ୍ଚିତ୍ରର ଗୀତ ଆକାଶବାଣୀ କେନ୍ଦୁଝର। ସମୟ ରାତି 11 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ପରେ ଇଂରାଜୀରେ।